ଆକାଶବାଣୀ ପୁରୀ ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 4 ଦିନ ଇଂରାଜୀ 2026 ମସିହା ମେ ମାସ 25 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:35 ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ।

ପରବର୍ତ୍ତୀ ଭକ୍ତି ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସବୀର କୁମାର ଦାସ ଓ ସସ୍ମିତା ମହାପାତ୍ର, ଗୀତିକାର ଶୁଭ ନାରାୟଣ ସ୍ୱାଇଁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ। ବର୍ତ୍ତମାନ ଆସନ୍ତୁ ଶୁଣିବା ଆରାଧନା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ଗାଇଛନ୍ତି ଶିଳ୍ପୀ କେଶବ ଚନ୍ଦ୍ର ରାଉତ, ଗୀତ ରଚନା କରିଛନ୍ତି ରମେଶ ଚନ୍ଦ୍ର ମିଶ୍ର।

ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଏଠି ଶେଷ ହେଲା। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆମ ସଂସ୍କୃତିର ସ୍ୱରୂପ ହେଲା ଆମେ ବହୁ ଦେବତା ପୂଜା କରୁ, ଏଥିରେ କିଛି ଅସୁବିଧା ନାହିଁ। ଏବଂ ଏହି ବହୁ ଦେବତାମାନଙ୍କ ମାଧ୍ୟମରେ ମହାଶକ୍ତିଶାଳୀ ଓ ପରମ ଐଶ୍ୱର୍ଯ୍ୟମଣ୍ଡିତ ସେହି ପରମ ବ୍ରହ୍ମ ଯିଏକି ହେଉଛନ୍ତି ଏକ, ତାଙ୍କୁ ହିଁ ଆମେ ଉପଲବ୍ଧି କରୁ। ଏକଂ ସଦ୍ ବିପ୍ର ବହୁଧା ବଦନ୍ତି, ଅର୍ଥାତ୍ ଏକ ଈଶ୍ୱରଙ୍କୁ ସଦ୍ ବିପ୍ର ବା ପଣ୍ଡିତମାନେ ବହୁ ଭାବରେ ଦେଖନ୍ତି ଓ କହନ୍ତି। ସୁପର୍ଣ୍ଣଂ ବିପ୍ରା କବୟୋ ବଚୋଭିରେକଂ ସନ୍ତଂ ବହୁଧା କଳ୍ପୟନ୍ତି। ସୁପର୍ଣ୍ଣ ଗରୁଡ଼ ହେଇପାରେ, ପକ୍ଷୀ ହୋଇପାରେ, ପକ୍ଷୀ ବା ପୁରୁଷ ସେହି ପ୍ରଭୁ ଏକ, କବି ପଣ୍ଡିତ ବହୁ ଭାବରେ ତାଙ୍କୁ କଳ୍ପନା କରନ୍ତି। ଅସୀମ ଶକ୍ତିଶାଳୀ ସେହି ପୁରୁଷଙ୍କୁ ବେଦ ବେଦାନ୍ତ ସହସ୍ର ମସ୍ତକ ସହସ୍ର ବାହୁ ସହସ୍ର ପାଦ ବିଶିଷ୍ଟ ବୋଲି କହିଛନ୍ତି। ଭଗବତ ଗୀତାରେ ବିଶ୍ୱରୂପରେ ସେହି ଅଲୌକିକ ମହାପରାକ୍ରମୀ ଓ ଅସମ୍ଭବକୁ ସମ୍ଭବ କରୁଥିବା ସେହି କର୍ତ୍ତାଙ୍କୁ ନିଜ ସ୍ୱରୂପରେ ଦେଖାଇଛନ୍ତି ଅର୍ଜୁନ ସମ୍ମୁଖରେ ଭଗବାନ ଶ୍ରୀକୃଷ୍ଣ। ସାମାନ୍ୟ ଶାସନରେ ଆମର ଏଠାରେ ସର୍ବୋଚ୍ଚ ଶାସନକର୍ତ୍ତା ଅନେକ ଅଧିକାରୀମାନଙ୍କୁ ବିଭିନ୍ନ ଅଧିକାର ଦେଇ ଶାସନର ତ ସୁବିଧା ଘଟାନ୍ତି, ତେବେ ମହାପରାକ୍ରମଶାଳୀ ସମସ୍ତ ଶକ୍ତି ଓ ଐଶ୍ୱର୍ଯ୍ୟର ମୂଳ ସ୍ୱରୂପ ପରମବ୍ରହ୍ମ ଯଦି ନିଜକୁ ବହୁ ଭାବରେ ବିଭାଜିତ କରନ୍ତି, ତେବେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି। ଏହି ବିଭାଜିତ ସ୍ୱରୂପ ପରମବ୍ରହ୍ମଙ୍କର ବିଭିନ୍ନ ଗୁଣ ବହନ କରି ଏ ସଂସାରକୁ ପରିଚାଳନା କରନ୍ତି ଏବଂ ଏଇମାନେ ମଣିଷ ସମ୍ମୁଖରେ ବିଭିନ୍ନ ରୂପରେ ବ୍ୟକ୍ତ ହୁଅନ୍ତି। ଐଶ୍ୱର୍ଯ୍ୟ ଓ ଜଳଦାନରେ ସେ ଇନ୍ଦ୍ର ବରୁଣ, ଉତ୍ତାପଦାନରେ ଅଗ୍ନି, ନିଶ୍ୱାସ ପ୍ରଶ୍ୱାସ ଦେବାରେ ସେ ବାୟୁ। ବେଦ ଅନୁଯାୟୀ ଦେବତାଙ୍କ ସଂଖ୍ୟା ମାତ୍ର 33, ଆମେ କହୁ 33 କୋଟି ଦେବତା। ଏହି 33 ଦେବତା ଏକ ବିଶ୍ୱ ନିୟନ୍ତାଙ୍କ ସାହାଯ୍ୟକାରୀ ଓ ତାଙ୍କ ଶକ୍ତି ବହନକାରୀ। ସେହି ଏକ ଓ ଅଦ୍ୱିତୀୟ ସେମାନଙ୍କ ମଧ୍ୟରେ ଦୀପ୍ତିମାନ ହୋଇ ଦେବତା ବୁଲେଇଲେ। ଦୀପ୍ ଧାତୁରୁ ଦେବତା ଶବ୍ଦ ଆସିଛି। ଋଗ୍ବେଦର ଦଶମ ମଣ୍ଡଳରେ ଅମ୍ଭରଣ ଋଷିଙ୍କ କନ୍ୟା ବିଶ୍ୱସତ୍ତା ସହ ଚିନ୍ତାରେ ଏକୀଭୂତା ହୋଇଗଲେ। ଏଭଳି ସେ ଏକୀଭୂତା ହୋଇଗଲେ, ସେ ଅନୁଭବ କଲେ ଯେ ପରମାତ୍ମା ହେଉଛନ୍ତି ଏକ ନାରୀ। ସେ ଦେଖିଲେ ଏବଂ ତାଙ୍କ ଚିନ୍ତାରେ ସେ ମଜ୍ଜିଗଲେ। ଚଣ୍ଡୀରେ ଦେବୀ ପୂଜା ବେଳେ ଏହାକୁ ଦେବୀ ସୂକ୍ତ କୁହାଯାଏ। ଏଥିରେ ଦେବୀ କହୁଛନ୍ତି, ମୁଁ ଏକାଦଶ ରୁଦ୍ର, ମୁଁ ଅଷ୍ଟବସୁ, ମୁଁ ଏହି ଅଷ୍ଟବସୁ ଭାବରେ ବିଚରଣ କରୁଛି, ମୁଁ ଦ୍ୱାଦଶ ଆଦିତ୍ୟ ରୂପେ ବିଚରଣ କରେ, ମୁଁ ମିତ୍ର ଓ ବରୁଣ ଦେବତାଙ୍କୁ ଧାରଣ କରୁଛି। ଏକାଦଶ ରୁଦ୍ର, ଦ୍ୱାଦଶ ଆଦିତ୍ୟ, ଅଷ୍ଟବସୁ, ମିତ୍ର ଓ ବରୁଣ ମିଶି 31, 2, 33 ଦେବତା ହୋଇଗଲେ। ଦେବୀ ଏହି 33 ଦେବତାଙ୍କ ସମ୍ମିଳିତ ରୂପ। ଏହି 33 ଦେବତା ବହୁ ଦେବତାରେ ପରିଣତ ହେବାରୁ ପୁରାଣ ଯୁଗରେ 33 କୋଟି ଦେବତା ବୋଲି ଲୋକମୁଖରେ ପ୍ରଚାରିତ ହେଲା।

ବାସ୍ତବରେ ଏହି ବହୁ ଦେବତା ମିଳିତ ହୋଇ ସେହି ଏକରେ ପରିଣତ ହୁଅନ୍ତି ଓ ତାଙ୍କୁ ହିଁ କୁହାଯାଇଛି ସହସ୍ର ଶୀର୍ଷା ପୁରୁଷ, ସହସ୍ରାକ୍ଷ, ସହସ୍ରପାତ।

0: ଶୁଣୁଥିଲି ଅନୁଚିନ୍ତା, ଉପସ୍ଥାପନା କରିଥିଲି ରଜତ କର।
1: ଅନୁଚିନ୍ତା କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସର 86ତମ ଭାଗ। ମୂଳ ରଚନା ଗୋସ୍ୱାମୀ ତୁଳସୀଦାସ, ଏଥିରେ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ।
2: ଏପିସୋଡ୍ ନମ୍ବର 86, 86।

ଶୁଣୁଥିଲେ ଶ୍ରୀରାମଚରିତ ମାନସର 86ତମ ଭାଗ। ମୂଳ ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, ଏଥିରେ କଣ୍ଠଦାନ କରିଥିଲେ ଅନୁରାଧା ପଡ଼ୱାଲ। ଆକାଶବାଣୀ ପୁରୀ। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ଭକ୍ତିଗୀତ, ଗାଇଛନ୍ତି ଶୈଳଭମା, ଗୀତ ରଚନା କରିଛନ୍ତି ଶ୍ୟାମସୁନ୍ଦର ଭଞ୍ଜ।

0: वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଜି 7:25 କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ରହିଛି ଆଲୋଚନା। ଶ୍ରୀଜଗନ୍ନାଥଙ୍କ ଭିତର ଚନ୍ଦନ ଯାତ୍ରା ଓ ବିଡ଼ିଆ ଯୋଗାଣିଆ ସେବକ, ଏ ବିଷୟରେ ଆଲୋଚନା କରିବେ ସୋମନାଥ ପଣ୍ଡା। 7:40 ଅତସି କୁସୁମ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। 7:55 କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। 8:30 ପ୍ରଚାର କରିବ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। 9:30 ଶୁଣିପାରିବେ କାର୍ଯ୍ୟକ୍ରମ ହେଲୋଳ। 10:00 ରହିଛି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭୀ।

ଅପରାହ୍ନ 4:30 ଏନ୍ସିଇଆର୍ଟି କାର୍ଯ୍ୟକ୍ରମର 1291ତମ ଭାଗ ଶୁଣିପାରିବେ। 5:00 ରହିଛି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସିଭିଲ୍ ଇନ୍ଭେଷ୍ଟିଚର୍ ସମାରୋହରେ ପଦ୍ମ ପୁରସ୍କାର 2025 ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମକୁ ଆପଣମାନେ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ। 7:30 ରହିଛି କୃଷି ହଲଚଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଆଲୋଚନା, ସମାଜ ଓ ପରିବେଶ ପାଇଁ ମହୁମାଛି ଚାଷର ଆବଶ୍ୟକତା, ଏ ସମ୍ପର୍କରେ ଆଲୋଚନା କରିବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ସର୍ବଭାରତୀୟ ସଂଯୋଜିତ ମହୁମାଛି ଗବେଷଣା ପ୍ରକଳ୍ପର ମୁଖ୍ୟ ଗବେଷିକା ଡକ୍ଟର ପ୍ରଭାସିନୀ ବେହେରା। 8:00 ଓ 10:00 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ପୁରୀ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝୀ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଇଟି ୟୁଜି 2026କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବା ବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ୍, LDRF ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେଶ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ

0: କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20ଟି ସହର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସବଲ୍ ଚାମ୍ପିୟନସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20ଟି ବାଳକ ଏବଂ 18ଟି ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସେରିବ୍ରାଲ ପଲ୍ସି ଆଲୋଚନା କରିଛନ୍ତି ଡକ୍ଟର ଦୁର୍ଗା ପ୍ରସାଦ ମିଶ୍ର।
2: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି 10% ଲୋକ ସଂଖ୍ୟା କିଛି ନା କିଛି ଅକ୍ଷମତାରେ ଶିକାର ହୋଇଥାନ୍ତି। ଭାରତରେ ଏହା ଜନସଂଖ୍ୟାର 3.8%। ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଓ ବିଶ୍ୱ ଅକ୍ଷମତାର ପାଖାପାଖି 15-20% ଏଥିରେ ଆକ୍ରାନ୍ତ। ଭାରତରେ ପ୍ରତି 1,000 ଜନସଂଖ୍ୟାରେ ପାଖାପାଖି 3 ଏହାର ଶିକାର। ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶୌଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ ସେରିବ୍ରାଲ ପାଲ୍ସିର ବର୍ଦ୍ଧିଷ୍ଣୁ ଭୟାବହତା ଚିନ୍ତାର କାରଣ ପାଲଟିଛି। ତାହେଲେ ମସ୍ତିଷ୍କ ପକ୍ଷାଘାତ କ'ଣ? ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଙ୍ଗଭଙ୍ଗୀ ଓ ଅଙ୍ଗଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ। ଏହା ଏକ ରୋଗ ନୁହେଁ, ବରଂ ଏକ ଅବସ୍ଥା। ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ, କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଞ୍ଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉନ୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ। ସେରିବ୍ରାଲ ପାଲ୍ସିର କାରଣ କ'ଣ? ଏହା ଜନ୍ମ ପୂର୍ବରୁ, ଜନ୍ମ ସମୟରେ ବା ଜନ୍ମ ପରେ ହେଉଥିବା କେତେକ କାରଣ ଯଥା ମାଆଙ୍କର କେତେକ ଅବସ୍ଥା, ଥାଇରଏଡ୍ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ, ଜନ୍ମ ସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଞ୍ଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକ୍ ଭାବରେ ବିକାଶ ହୋଇନଥିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପି ହୋଇ ରହିଯିବା, ଠିକ୍ ସମୟରେ ପ୍ରସବ ନ ହୋଇପାରିବା, ଅତି କମ୍ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଏବଂ ଜନ୍ମ ପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା ଆଦି କାରଣ ପାଇଁ ହୋଇଥାଏ। ଏହାର ଲକ୍ଷଣ କ'ଣ? ସାଧାରଣ ଶିଶୁଟିଏ ଯେପରି ଭାବେ ନିଜ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ ବା ସମନ୍ୱୟ କରି ଚଲାଇବାରେ ସକ୍ଷମ ହୋଇଥାଏ, ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ପିଲାମାନେ ସେଭଳି କରିପାରିନଥାନ୍ତି। ମସ୍ତିଷ୍କ ପକ୍ଷାଘାତର ଗମ୍ଭୀରତା ଭିନ୍ନ ଭିନ୍ନ ପ୍ରକାରର ଓ ଏହା ଅତି ସରଳ ଠାରୁ ଆରମ୍ଭ କରି ଅତି ଜଟିଳ ପର୍ଯ୍ୟନ୍ତ ହୋଇଥାଏ। ଅବସ୍ଥାର ଗମ୍ଭୀରତା ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଂଶକୁ ହୋଇଥିବା ଆଘାତର ଆକାର ଓ ଗଭୀରତା ଅନୁସାରେ ହୋଇଥାଏ। ଚିକିତ୍ସା ଦ୍ୱାରା ପରବର୍ତ୍ତୀ ସମୟରେ କିନ୍ତୁ ଆଘାତ ପାଇଥିବା ଅଂଶଟିର ଆଉ ବୃଦ୍ଧି ଘଟିନଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବିଭିନ୍ନ ପ୍ରକାର ହୋଇଥାଏ, ଯଥା ନବଜାତ ଶିଶୁ ଠିକ୍ ସମୟରେ ଗୁରୁଣ୍ଡେ ନାହିଁ, ବେକ ସିଧା କରିପାରିନଥାଏ, ଠିକ୍ ସମୟରେ ବସିନଥାଏ, ଡେରିରେ ଚାଲେ, ସମବୟସ୍କ ପିଲାଙ୍କ ଭଳି ଚାଲିନଥାଏ, ଗୋଡ଼ ଛନ୍ଦି ହୋଇଯାଏ, କଡ଼ ଲେଉଟେଇବାରେ ଅସୁବିଧା ହୋଇଥାଏ, ନିଜ ହାତ ଗୋଡ଼ରେ ତାଳମେଳ ବା ନିୟନ୍ତ୍ରଣରେ ଅସୁବିଧା ହୋଇଥାଏ, ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଚଳାଇବା ନିୟନ୍ତ୍ରଣ ନଥାଏ, ଅଧିକାଂଶଙ୍କର ମାଂସପେଶୀ ଗୁଡ଼ିକ ଅତିଶକ୍ତ ହୋଇଥାଏ ବା ହାତ ଗୋଡ଼ମାନ ଛନ୍ଦି ହୋଇ ରହିଥାନ୍ତି, କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚଳ ହୋଇଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମତା ପରିଲକ୍ଷିତ ହୋଇଥାଏ। ଏହା ବାଦ୍ ସେମାନଙ୍କର ଦେଖିବା, ଶୁଣିବା, ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ। ଅନେକଙ୍କଠାରେ ଅପସ୍ମାର ବାତ ଦେଖାଯାଇଥାଏ, କେତେକଙ୍କର ବୌଦ୍ଧିକ ସ୍ଥିତି କିନ୍ତୁ ସାମାନ୍ୟ ଥାଏ। ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖି ଆଗରେ ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ 4 ବିଭକ୍ତ କରାଯାଇଥାଏ। ସ୍ପାଷ୍ଟିକ୍, ମାଂସପେଶୀ ଗତିବିଧିରେ ସଂକୀର୍ଣ୍ଣତା। ଆଟାକ୍ସିକ୍, ମାଂସପେଶୀୟ ଥରହରତା ବା ଭାରସାମ୍ୟର ଅସନ୍ତୁଳନତା। ଡିସ୍କାଇନେଟିକ୍, ମାଂସପେଶୀର ସ୍ୱୟଂ ପ୍ରକ୍ରିୟାରେ ଦୁର୍ବଳତା ଏବଂ ମିଶ୍ରିତ ବା ମିକ୍ସ ଟାଇପ୍, ଇଚ୍ଛାକୃତ ବା ଅନିଚ୍ଛାକୃତ ଶାରୀରିକ ମାଂସପେଶୀୟ ଅସନ୍ତୁଳନତା। ନିରୂପଣ, ସେରିବ୍ରାଲ ପାଲ୍ସିର ଲକ୍ଷଣ ସମୂହକୁ ବିଚାର କରି ସ୍ନାୟବିକ ପରୀକ୍ଷଣ, ମାଂସପେଶୀୟ ପର୍ଯ୍ୟବେକ୍ଷଣ ଓ ବିକାଶ ସମ୍ବନ୍ଧୀୟ ସତର୍କ ସୂଚନା ଆଦିକୁ ବୁଝି ସମସ୍ୟାର ନିରୂପଣ କରାଯାଇଥାଏ। ଅନେକ କ୍ଷେତ୍ରରେ ଇଇଜି, ସିଟି ସ୍କାନ୍, MRI ଆଦି ପରୀକ୍ଷଣ ସେରିବ୍ରାଲ ପାଲ୍ସି ନିରୂପଣରେ ସାହାଯ୍ୟ କରିଥାଏ। ସେରିବ୍ରାଲ ପାଲ୍ସି ବା ମସ୍ତିଷ୍କ ପକ୍ଷାଘାତ ଏକ ଦୂରାରୋଗ୍ୟ ବ୍ୟାଧି ହେଲେ ହେଁ ପିଲାର ଚିକିତ୍ସା ଓ ଦକ୍ଷତା ସବୁର ବିକାଶ ସମ୍ଭବପର। ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞମାନେ ଯେପରି ଅକୁପେସନାଲ ଥେରାପିଷ୍ଟ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ, ଡେଭଲପମେଣ୍ଟାଲ ପେଡିଆଟ୍ରିସିଆନ, ଅତିଶଲ୍ୟ ବିଶେଷଜ୍ଞଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଆକ୍ରାନ୍ତ ବ୍ୟକ୍ତିକୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରେ। ତେଣୁ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସେରିବ୍ରାଲ ପାଲ୍ସି ଆଲୋଚନା କରିଥିଲେ ଡକ୍ଟର ଦୁର୍ଗା ପ୍ରସାଦ ମିଶ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ।

0: କେନ୍ଦ୍ରରୁ ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକା ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦୁଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ IPL କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି CP ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ବେଳେ ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ। ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ ଓ ନ୍ୟୁଜ୍ ଅନ୍ AIR ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ଭାବରେ ବର୍ଣ୍ଣନା କରି କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା। ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ 100% ଭରସା କରିପାରିବ। ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ 4 ଭାରତ ଗସ୍ତରେ ଆସିଥିବା ବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି। ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବା ବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।

0: আইপিএল ক্রিকেটে গতকাল অনুষ্ঠিত দুইটি ম্যাচে দিল্লি ক্যাপিটালস এবং রাজস্থান রয়্যালস বিজয়ী। সংবাদ শেষ হল। আপনার নিউজ অন এআইআর ডট জিওভি ডট ইন ওয়েবসাইট এবং নিউজ অন এআইআর আপ্রে লগ ইন করে
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗା ହର୍ଜ ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଡାଉନଲୋଡ଼୍ କରି ମଧ୍ୟ ଆପଣମାନେ ଶୁଣିପାରିବେ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ।

0: ବୈଶାଖ ମାସର ରୌଦ୍ରତାପରୁ ନିସ୍ତରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନଯାତ୍ରା ଲୀଳା ଅନୁଷ୍ଠିତ ହୁଏ। ଶ୍ରୀକ୍ଷେତ୍ରରେ ରାମକୃଷ୍ଣ ବେନିଭାଇ, ମଦନ ମୋହନ, ଭୂଦେବୀ ଶ୍ରୀଦେବୀ ଏବଂ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରି ଚାପରେ ନୌକା ବିହାର କରିଥାନ୍ତି। ଏହା ବାହାର ଚନ୍ଦନ ଭାବରେ ନାମିତ। ତେବେ ଏହି ଚନ୍ଦନଯାତ୍ରାର ପରିସମାପ୍ତି ପରେ ପରେ ଶ୍ରୀମନ୍ଦିର ମଧ୍ୟରେ 21 ଦିନ ଧରି ଭିତର ଚନ୍ଦନଯାତ୍ରା ଅନୁଷ୍ଠିତ ହୁଏ। ତେବେ ଆସନ୍ତୁ ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭିତର ଚନ୍ଦନଯାତ୍ରା ସମ୍ପର୍କରେ ଜାଣିବା ଏବଂ ବିଡ଼ିଆ ଯୋଗାଣିଆ ସେବକମାନଙ୍କର ଭୂମିକା କିଭଳି ଭାବରେ ଏହି ଭିତର ଚନ୍ଦନଯାତ୍ରାରେ ରହିଛି ସେ ସମ୍ପର୍କରେ ଜାଣିବା। ଆମ ସହିତ ଅଛନ୍ତି ମହାପ୍ରଭୁଙ୍କର ବିଡ଼ିଆ ଯୋଗାଣିଆ ତଥା ଗରାବଡ଼ୁ ସେବକ ସୋମନାଥ ପଣ୍ଡା। ଆଜ୍ଞା ନମସ୍କାର।
1: ଜୟ ଜଗନ୍ନାଥ। ସୋମନାଥ ପଣ୍ଡା, ଦୋଳମ ରୋଷେଇ ଘର ଆମର। ଠାକୁରଙ୍କର ସେବା ମୁଁ ଆଜିକି 30-40 ବର୍ଷ ହେଲା ସେବା କରିଆସୁଛି।
0: ତେବେ ମହାପ୍ରଭୁଙ୍କର ଶ୍ରୀମନ୍ଦିର ମଧ୍ୟରେ ଭିତର ଚନ୍ଦନ ଯାତ୍ରା ସେ କେବେଠାରୁ ହୁଏ ଏବଂ ତାର ରୀତିନୀତି କ'ଣ ରହିଛି ସେ ବିଷୟରେ ଟିକେ ବର୍ଣ୍ଣନା କରି କୁହନ୍ତୁ।
1: ଜୟ ଜଗନ୍ନାଥ ପ୍ରଭୁ। ମହାପ୍ରଭୁଙ୍କର ଭିତର ଚନ୍ଦନ ବାହାର ଚନ୍ଦନ ଯେମିତିକା 21 ଦିନ ସରିଯିବ, ଭିତର ଚନ୍ଦନ ଯାତ୍ରା ସେମିତି 21 ଦିନ। ସେଇ ଟାଇମ୍ରେ ମହାପ୍ରଭୁଙ୍କର ପାନ ସବୁ ଭିତର ଚନ୍ଦନ ନାଗେ, ଆଲ୍ଟ ନାଗି, ତାପରେ ପୌଡ଼ ମହାପ୍ରଭୁଙ୍କର ଆଲ୍ଟ ନାଗି, ଚନ୍ଦ ନାଗି, ଏଇ ଟାଇମ୍ରେ ଦୁଇ ଟାଇମ୍ ଯାକ ମହାପ୍ରଭୁଙ୍କର ବିଡ଼ିଆ ସେଠି ଯୋଗାଯାଏ।
0: ଏଇ ଯେଉଁ ଭିତର ଚନ୍ଦନ ଯାତ୍ରାରେ କେତେ ବିଡ଼ିଆ ପାନ ଆପଣ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ସମର୍ପଣ ପାଇଁ ଯୋଗେଇଥାନ୍ତି?
1: ସେଇଟା ହେଲା 16 ଖଣ୍ଡ ବିଡ଼ିଆ ସେଇଟା ରହିବ। ଏକାଥର ଚନ୍ଦନଯାତ୍ରାଠୁ ଏକାଥର ଶ୍ୟାନ ପୂର୍ଣ୍ଣ ଦୁଇ ଦିନ ଦିନ ଥିବ, ସେଇଟା ପୁରା 22 ଦିନ, କେତେବେଳେ 41 ଦିନ ପଡ଼ିଯାଏ। ଏଥରକ ପୁରା ଦୋମାସି ଯେଉଁ ପଡ଼ିଗଲା, ଯୋଡ଼ା ଜ୍ୟେଷ୍ଠ ପଡ଼ିଗଲା, ସେଇ ସକାଶେ ମହାପ୍ରଭୁଙ୍କର ପାନ ଭଙ୍ଗା ହେବ, ଯୋଗା ହେବ।
0: ତେବେ ଭିତର ଚନ୍ଦନଯାତ୍ରା କେମିତି ଅନୁଷ୍ଠିତ ହୋଇଥାଏ? ଯେମିତି ବାହାର ଚନ୍ଦନଯାତ୍ରାରେ ଆମର ଭୂଦେବୀ ଶ୍ରୀଦେବୀ ଆଉ ରାମକୃଷ୍ଣ ପଞ୍ଚମହାଦେବ ଏସବୁ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥାନ୍ତି, ଭିତର ଚନ୍ଦନଯାତ୍ରା ଶ୍ରୀମନ୍ଦିର ମଧ୍ୟରେ କେଉଁ ସ୍ଥାନରେ ହୋଇଥାଏ, କେଉଁ ଦେବାଦେବୀମାନେ ସେଥିରେ ଅଂଶଗ୍ରହଣ କରିଥାନ୍ତି ଏବଂ ସେଠି ଜଳକ୍ରୀଡ଼ା ଅନୁଷ୍ଠିତ ହୁଏ କି କେମିତି ହୁଏ ସେ ବିଷୟରେ ଟିକେ ବର୍ଣ୍ଣନା କରି କୁହନ୍ତୁ।
1: ମୁକ୍ତି ମଣ୍ଡପ ପାଖରେ ଗୋଟେ ଜଳକ୍ରୀଡ଼ା ମଣ୍ଡପ ଅଛି, ସେଠି ରୋହିଣୀକୁଣ୍ଡ ପାଖରେ, ସେଠି ମହାପୁରୁ ଆସିକି ସେଠି ପାଣିରେ ବୁଡ଼ିବେ, ଆପଟ ପାଣି ଆଣିକି ଦେଇଥିବ, ସେ ପାଣିରେ କପୁର ଫପୁର ସବୁ ପଡ଼ିବ, ପଡ଼ିକି ମହାପୁରୁ ସେଇ ପାଣିରେ ଗାଧୋଇବେ, ଦୋଳଗୋବିନ୍ଦ ଏମିତି ପ୍ରଭୁ ସେଇ ପାଣିରେ ଗାଧପାଧ କରନ୍ତି ଆଉ।

0: ବାହାରେ ଏକୋଇଶ ଦିନ ଭିତରେ ମଧ୍ୟ ଏକୋଇଶ ଦିନ
1: ସାବିତ୍ରୀ ମାସିଆ ଆଉ ଗୋଟେ ଯୋଡ଼େ ତିନିଟା ତିଥିରେ ସେଟା ହୁଏ ନହେଲେ ଭିତରେ ସବୁ କାର୍ଯ୍ୟ ତାଙ୍କର ହୁଏ ସିଂହାସନ ପକ୍ଷରେ
0: ଆଚ୍ଛା ଭିତର ଚନ୍ଦନ ଯାତ୍ରାରେ ଯୋଉ ଏକୋଇଶ ଦିନ ଭିତରେ ଯୋଉ ବିଜେ ପନ୍ତି ଯୋଉ ରହିଛି ସେ ପନ୍ତି ସବୁ କୋଉ କୋଉ ଅବସରରେ ସବୁ ହେଇଥାଏ
1: ସେ ସବୁ ମଠବାଡ଼ି ସବୁ ଦିଅନ୍ତି ମଠବାଡ଼ି ଗୁଡ଼ା ସେ ସବୁ ଆମ୍ବ ପଣସ ଆଳୁସା ସବୁ ଦେଇଥିବେ ସବୁ
0: କୋଉ କୋଉ ମଠ ସବୁ ସେଥିରେ ଅଂଶଗ୍ରହଣ କରିଥାନ୍ତି
1: ହଁ କେତେଗୁଡ଼େ ମଠ ଏମିତିକା ସବୁ ତାଙ୍କର ସେବା ଅଛି ଚାମର ସେବା ଅଛି ତାଙ୍କର ବଲବ ଟାଇମ୍ରେ ବି ଯୋଉ ମଠବାଡ଼ିରେ ସବୁ ଆଉଛି ଫଳ ଫୁଲ ସବୁ ଆଉଛି ଶ୍ରୀମନ୍ଦିରରେ ପାଳିତ ଭିତର ଚନ୍ଦନ ଏକୋଇଶ ଦିନରେ ଶିଶୁମାନଙ୍କର ଆଲିଟ ଲାଗି ଚନ୍ଦନ ଲାଗି ଇତ୍ୟାଦି ନୀତି ପାଳିତ ହୋଇ ଭିତର ଚନ୍ଦନ ଏକୋଇଶ ଦିନ ମଧ୍ୟରୁ ଜ୍ୟେଷ୍ଠକୃଷ୍ଟ ଏକାଦଶୀ ସାବିତ୍ରୀ ଅମାବାସ୍ୟା ଶୀତଳ ଷଷ୍ଠୀ ରୁକ୍ମିଣୀ ହରଣ ଏକାଦଶୀ ଚାରି ତିଥିରେ ଶ୍ରୀମନ୍ଦିରରେ ଜଳକ୍ରୀଡ଼ା ମଣ୍ଡପରେ ଠାକୁରମାନଙ୍କର ଜଳକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥାଏ ବାହାର ଚନ୍ଦନ ଭିତର ଚନ୍ଦନ ଯାତ୍ରା ମୋଟ ବୟାଳିଶ ଦିନ ଯାଏ ଦ୍ୱୀପ ଧୂପ ଯାତ୍ରା ଭୋଗ ଏକାଠି ହୁଏ ଏହା ବ୍ୟତୀତ ଭଉଁରୀ ଦିନ ପରଦିନ ଅର୍ଥାତ୍ ହଳଦୀ ପାଣି ଦିନ ଦ୍ୱିପର ଧୂପ ସବାଗୀନ ଧୂପ ଏକାଠି ହୋଇଥାଏ ରୁକ୍ମିଣୀ ହରଣ ଏକାଦଶୀ ଜ୍ୟେଷ୍ଠ ଶୁଳ୍କ ଏକାଦଶୀ ଦିନ ଜଳକ୍ରୀଡ଼ା ନୀତି ହୋଇଥାଏ ମାତ୍ର ଶ୍ରୀଦେବୀ ମଦନ ମୋହନ ବିଜେ ହୁଅନ୍ତି ନାହିଁ କେବଳ ଦୋଳଗୋବିନ୍ଦ ଠାକୁର ସେହିଦିନ ବିଜେ କରନ୍ତି।

0: ଶ୍ରୀଜୀଉମାନଙ୍କର ଏହି ଭିତର ଚନ୍ଦନ ଜଳକ୍ରୀଡ଼ା ଉତ୍ସବ ନିମନ୍ତେ କେତେକ ନିର୍ଦ୍ଦିଷ୍ଟ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନମାନଙ୍କରେ ପୂଜାପଣ୍ଡା ସେବକ ମଦନ ମୋହନ ଶ୍ରୀଦେବୀ ଆଜ୍ଞାମାଳ ଦେବା ପରେ ମହାଜନ ସେବକମାନେ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରନ୍ତି। ଏହାପରେ ବିହନବଡ଼ ସେବକମାନେ ପାଲିଙ୍କିକୁ ରୋହିଣୀକୁଣ୍ଡ ନିକଟରେ ଥିବା ଜଳକ୍ରୀଡ଼ା ମଣ୍ଡପକୁ ନିଅନ୍ତି। ପୂର୍ବରୁ ପାଣିଆପଟ ଚାଙ୍ଗଡ଼ା ନିକାପ ଠାକୁରଙ୍କୁ ନେଇଥିବା କପଡ଼ାରେ ପାଣି ଛାଣନ୍ତି, କୁଣ୍ଡରେ ରହିଥିବା ରଖିଥାନ୍ତି। ଏହି କୁଣ୍ଡରେ ସୁବାଜିତ ପୁଷ୍ପ କପୁର ଚନ୍ଦନ ଇତ୍ୟାଦି ମିଶ୍ରିତ ହୋଇଥାଏ। ମହାଜନ ସେବକମାନେ ଠାକୁରଙ୍କ ପାଲିଙ୍କରୁ ବିଜେ କରାଇ ଜଳକୁ କୁଣ୍ଡରେ ଅଧିଷ୍ଠିତ କରିଥାନ୍ତି। ଏଠାରେ ମୁଦିରଥ ପ୍ରସାଦ ଲାଗି କରନ୍ତି ଓ ଚନ୍ଦନ ପାଣି ପିଚିକାଳି ନୀତି ହୋଇ ଦେବା ବିଗ୍ରହଙ୍କର ଜଳକୁଣ୍ଡରେ ଥିବା ସମସ୍ତ ହନ୍ତନ ପ୍ରତିହାରି ପଣାଭୋଗ ଡାକନ୍ତି। ପଣାଭୋଗ ସରିବା ପରେ ରାଘବ ଦାସ ମଠ ବହୁତ ଶୀତଳ ଭୋଗ ମହାଶୁଆଙ୍କ ଦ୍ୱାରା ପଡ଼ାଯିବା ପରେ ପୂଜାପଣ୍ଡା ପରେ ଉପଚାରରେ ଏହି ଭୋଗ ସମର୍ପିତ କରିଥାନ୍ତି। ଏହାପରେ ଶ୍ରୀବିଗ୍ରହମାନଙ୍କ ଜଳରୁ ବାହାରିଥିବା ଅଙ୍ଗ ପୋଷା ହୋଇ ମାଲ ଫୁଲ ଇତ୍ୟାଦିରେ ଭେଷ ହୋଇଥାନ୍ତି। ଜଳକ୍ରୀଡ଼ା ନୀତି ସମାପନ ପରେ ବାହୁଡ଼ା ବିଜେ ହୋଇଥାନ୍ତି। ଶ୍ରୀଦେବୀ ରତ୍ନସିଂହାସନ ମଦନ ମୋହନ ଦକ୍ଷିଣ ଘରକୁ ବିଜେ କରିଥାନ୍ତି। ଭିତର ଚନ୍ଦନ ଏକୋଇଶ ଦିନ ଯାଏ ଶ୍ରୀମନ୍ଦିର ପରିସର ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସକ ମହାଜନ ନିଯୋଗ ପୁଷ୍ପାଳକ ନିଯୋଗ ପୂଜାପଣ୍ଡା ନିଯୋଗ ବିମଳାଙ୍କ ସେବକ ମୁକ୍ତିମଣ୍ଡପ ଓ ରାଘବ ଦାସ ମଠପକ ପନ୍ତିଭୋଗ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ସୁପ୍ରସିଦ୍ଧ ଚନ୍ଦନ ଯାତ୍ରାରେ ଗ୍ରୀଷ୍ମକାଳୀନ ଉତ୍ସବ ଅତୀତରେ ଉଲ୍ଲେଖନୀୟ ଉକ୍କଳରେ ଶାସନ କରୁଥିବା ରାଜା ମହାରାଜା ଦୈନିକ ଦିନ ଜୀବନ ଧାରାରେ ପଡ଼ି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭବିଷ୍ୟତ ଉପସନ୍ନ ନିଦରୁ ଲାଘବ କରିବା ପାଇଁ ଚନ୍ଦନ ଲେପନ କପୁର ଜଳ ନୌବିହାର ଶୀତଳ ମଣି ଜଳକ୍ରୀଡ଼ା ଆଦି କରିଥାନ୍ତି। ମନ୍ଦିର ବ୍ୟତୀତ ପୁରୀରେ ତଥା ଓଡ଼ିଶାରେ କେତେକ ଶାସନ ଗ୍ରାମମାନଙ୍କରେ ବି ଏହି ଚନ୍ଦନ ଯାତ୍ରା ଉତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୋଇ ଆସୁଛି। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଏହି ଯାତ୍ରା ଦର୍ଶନରେ ମନୁଷ୍ୟ ସମସ୍ତ ପାପରୁ ଉଦ୍ଧାର ପାଇଥାନ୍ତି।
1: ତେବେ ନିଶ୍ଚିତ ଭାବରେ ମହାପ୍ରଭୁଙ୍କର ଯେଉଁ ଭିତର ଚନ୍ଦନ ଯାତ୍ରା, ଏ ଗୋଟେ ଅନନ୍ୟ ପରମ୍ପରା, ସମସ୍ତେ ବାହାର ଚନ୍ଦନ ଯାତ୍ରା ବିଷୟରେ ଜାଣନ୍ତି।

0: ମହାପ୍ରଭୁଙ୍କର ଏଇ ଯେଉଁ ଭିତର ଚନ୍ଦନ ଯାତ୍ରା ନୀତିଟି ରହିଛି, ଯେତେବେଳେ ମହାପ୍ରଭୁଙ୍କର ସେବକମାନେ ମହାପ୍ରଭୁଙ୍କର ସେବାରେ ସମର୍ପିତ ଥାନ୍ତି, ସେମାନଙ୍କୁ ଅନେକ ନୀତି ନିୟମ ମଧ୍ୟରେ ରହିବାକୁ ହୁଏ। ଆପଣଙ୍କର ଦିନଚର୍ଯ୍ୟା କେମିତି ରହିଛି? ସକାଳୁ ରାତି ପର୍ଯ୍ୟନ୍ତ ଆପଣଙ୍କର ଯେଉଁ ବସ୍ତ୍ର ପରିପାଟୀ, ସ୍ନାନ, ଖାଦ୍ୟ କ'ଣ ଆପଣ ଯେଉଁ ସାତ୍ୱିକ ଖାଦ୍ୟ ଖାଇଥାନ୍ତି, ବା କିଭଳି ଭାବରେ ଆପଣ ଜୀବନ ନିର୍ବାହ କରନ୍ତି ମହାପ୍ରଭୁଙ୍କ ପାଖରେ ସମର୍ପିତ ହେବା ପାଇଁ?
1: ଭଲରେ ଆମର ଲୁଗାପଟା ଭଲରେ ରହିଥିବୁ, ଘରେ ପାଣି ଫାଣି ଗାଧୁଆ ପାଧୁଆ କରୁଥିବୁ,

0: ଗଧପଧ କରିକିରି ଭଲ ଲୁଗାପଟା ପିନ୍ଧିକିରି ମହାପ୍ରଭୁଙ୍କର ଗୋଟେ ଶରତ ଫର ଟିକି ନାକୁ ହେଇଥିବ ଫେରିଯିବ। ଆମେ ତ ମହାପ୍ରଭୁଙ୍କୁ ସେବା କରିବୁ, ସେବା କରିଲା ସେ ପଡ଼ିଲେ ସେଇ ଦିନଟାକ ତ ଜାଣେ ଉପାସ ଆମେ ରହିବୁ ଆଉ ଠାକୁରଙ୍କ ସେବାରେ ସେଦିନ ଲାଗିଥିବ ଆଉ।
1: ସକାଳୁ ସ୍ନାନ କରି ଆପଣ
0: ମକୁଟା ନୁଗା ଯାହା ଥିବ ପିନ୍ଧିକିରି ମହାପ୍ରଭୁ ସେବାକୁ ବାହାରିବୁ
1: ଆଉ ମନ ଭିତରେ ଭାବନା ଥିବ ଆଜି କେମିତି ପ୍ରଭୁଙ୍କର ସେବା
0: କେମିତି ମହାପ୍ରଭୁ
1: ସମ୍ପାଦିତ ହଉ। ଏଇ ଯେଉଁ ମହାପ୍ରଭୁଙ୍କର ଏଇ ପାନ ଭାଙ୍ଗିକିରି ଆପଣ ଦିଅନ୍ତି, ସେ ଆପଣ ତ ଅନେକ ଭକ୍ତମାନେ ଆପଣଙ୍କ ସଂସ୍ପର୍ଶରେ ଆସୁଥିବେ, କହୁଥିବେ ଆପଣ ଟିକେ ମହାପ୍ରଭୁଙ୍କର ପାନ ଆମକୁ ଦିଅନ୍ତୁ।
0: ହଁ, ବହୁତ ବହୁତ ମାଗନ୍ତି। ସେଇ ପାନ ବି ଆମେ ଆଣିକି ବିମଳା, ଲକ୍ଷ୍ମୀ, ଗଣେଶ ଏବଂ ତା'ପରେ ମହାବୀର ଏମାନଙ୍କୁ ସମର୍ପଣ ଆମେ କରୁ। ଆମ ଘର ଦିଅଙ୍କୁ ବି ଟିକେ ସମର୍ପଣ କରୁ, ମହାବୀରଙ୍କୁ ସମର୍ପଣ ହଉ। ଆମ ସାଇ ଗଳି କନ୍ତି ଜାଗା ଖେଳେ ସବୁ ମହାବୀର ଅଛନ୍ତି, ଠାକୁରାଣୀ ତାଙ୍କୁ ଟିକେ ସମର୍ପଣ କରାଯାଏ।
1: ଆପଣଙ୍କ ପରେ ଏଇ ସେବାର ଧାରା ଜାରି ରହିବ, ଆଉ କିଏ ପରିବାରରେ ଅଛନ୍ତି ଯିଏକି ଆଗକୁ ନେଇପାରିବେ?
0: ପୁତୁରାମାନେ ଅଛନ୍ତି, ବଡ଼ ଭାଇଙ୍କର ଯୋଡ଼େ ପୁଅ ଅଛନ୍ତି, ମୋର ବି ପୁଅ ଅଛି, ପୁଅ ବି ଏଇନାକେ ସେବା କରୁଛି
1: କରୁଛନ୍ତି।
0: ହଁ, ଏଇଟା ହେଲା ଅଶାଳୀ ବନ୍ଧା, ଏଇଟା ଶାଢ଼ୀ ବନ୍ଧା ନୁହେଁ, ଏଇଟା ମହାପ୍ରଭୁଙ୍କ ପାନ ଭଙ୍ଗା। ଖାଲି ପଇତାଟା ବଢ଼ି ହେଇଗଲା ପରେ ମହାପ୍ରଭୁଙ୍କ ସେବା ତୁମେ କଲ।
1: ଜଗନ୍ନାଥ ମହାପ୍ରଭୁଙ୍କର କରୁଣାକୁ ଆପଣଙ୍କ ଜୀବନରେ କେବେ ଅନୁଭବ କରିଛନ୍ତି ନିଜେ? କୌଣସି ଗୋଟେ ଦୁଃଖ ସମୟ ଆସିଛି ଆଉ ମହାପ୍ରଭୁ ଅଶେଷ କୃପା ବଳରେ ସେ ଦୁଃଖକୁ ହରଣ କରି ନେଇଛନ୍ତି?
0: ହଁ ହଁ, ବହୁତ ବହୁତ ବହୁତ ଉପକାର ହେଇଯାଇଛି। ଏଇ ଯେଉଁ ଫନି ଫନି ହେଇଥିଲା, ମୋର ପାଳିଥିଲା 8:30 ମୁଁ ପଳିଛି, ଆଗୁଆ ରାତିରେ ଥିଲା ପଳିଛି, ମୃତ୍ୟୁମଣ୍ଡ ପଥର ବହିଛି, ନୃସିଂହ ପାଖରେ ଅଛି, ପ୍ରତିମା ପତ୍ର ଅଛନ୍ତି ସେଠି, ଆମେ ଠିଆ ହେଇଛୁ ତ ହେଲା ପବନ ପତ୍ର। ତାପରେ ଯେତେବେଳେ ମହାପ୍ରଭୁଙ୍କର ଭୋଗ ଗତ ଗଲା, ମୁଁ ବିଡ଼ିଆ ପାଣ ଭାଙ୍ଗୁଛି, ତାପରେ ଦିନେ ଦିନ ପରେ କିଛି ମିଳିଲାନି ମୋତେ, ଠାଟ ପୁଅ କଲା ଭଳିଆ ଲୋକ କହିଲେ, ବଳ ପତ୍ର ନେଇଯାଅ, ଆମକୁ ନେଇଯାଅ। ମନଟା ଦୁଃଖ କଲି, ମୁଁ ପ୍ରଭୁ ଏତେ ଦିନେ ମୁଁ ସେବା ତୁମ କଲିଣି, ପାନ ଦୁଇଖଣ୍ଡ ମିଳୁନି, କେମିତି କ'ଣ କରିବି? ଏମିତି ଗଲା ସେ ଜଣେ ବାଟରେ ଦେଖା ହେଲେ, ମାନେ କୁଆଡ଼େ ଯାଉଛୁ? ମୁଁ କହିଲି ଯାଉଛି ପାନ ଟିକେ ଆଣିବାକୁ, ନା ଯଅ ସେ ଅମୁକ କୋଣରେ ଜଣେ ବସିଛି, ତାଙ୍କଠୁ ତୁମେ ପାନ ଆଣିବ। ମୁଁ ଗଲା ସେ କହିଲେ ବାବା ମୁଁ ବହିନି, ମୁଁ ତୁ ଆଗ ଦେଲୁ ଆଗ ତାଙ୍କୁ ଦେଇଦିଏ, ସେ ଏତିକି ପାନ ଦୁଇଟା ଦିଅନ୍ତି, ମହାପ୍ରଭୁ ନେଇକି ଆସେ।
1: ମାନେ ପାନ ନଥିଲେ ମହାପ୍ରଭୁଙ୍କର ସେବା ବନ୍ଦ ହେଇଯିବ, ତେଣୁ ସେ ଭୟ ମନ ଭିତରେ ଥାଏ ଯେ କେମିତି ମହାପ୍ରଭୁଙ୍କ ସେବା ବନ୍ଦ ନ ହଉ। ମହାପ୍ରଭୁ ମଧ୍ୟ ସେ ବ୍ୟବସ୍ଥା କରିଦିଅନ୍ତି, ଆପଣ ପାନ ପାଇଯାଆନ୍ତି। ଯାହା ହଉ, ସେଇ କୃପା ଆପଣଙ୍କୁ ସବୁବେଳେ ମିଳୁଥାଉ। ଯାହା ହଉ, ଆପଣ ଆଜି ଆକାଶବାଣୀ ପୁରୀ ଷ୍ଟୁଡ଼ିଓକୁ ଆସି ମହାପ୍ରଭୁଙ୍କର ଭିତର ଚନ୍ଦନ ଯାତ୍ରା ଏବଂ ଆପଣଙ୍କର ଯେଉଁ ସେବା ରହିଛି ବିଡ଼ିଆ ଯୋଗାଣିଆ ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଜଗନ୍ନାଥ
2: ବାସ୍ତବରେ ଶ୍ରୋତାବନ୍ଧୁ ଭକତ ବତ୍ସଳ ଶ୍ରୀଜଗନ୍ନାଥ ଭାବର ଠାକୁର, ଭକ୍ତ ଭାବରେ ବନ୍ଧା ମହାପ୍ରଭୁ ବିଭିନ୍ନ ସେବକମାନଙ୍କୁ ଅନନ୍ୟ ସେବା ପୂଜା ଅଧିକାର ପ୍ରଦାନ କରି ଧନ୍ୟ କରାଇଛନ୍ତି ଏବଂ ଭକ୍ତଜନ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳା ସଂଦର୍ଶନ କରି ଜୀବନକୁ କୃତାର୍ଥ କରନ୍ତୁ।

କ୍ଷେତ୍ର ମହିମା କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବନମାଳୀଙ୍କର ଅନ୍ୟ ଏକ ରଚନା କେଡ଼ି ହଟିଆରେ ଶ୍ରୀ ଶ୍ୟାମ ନାଗର ତାହାରେ ରସିଲେ ପାଇବୁ ତୁ ବଡ଼ ବଟିଆ।

0: ଏଚ୍ଏସ୍ କାର୍ଯ୍ୟକ୍ରମ ଅତସେ କୁସୁମ। କଣ୍ଠଶିଳ୍ପୀ ଥିଲେ ଜ୍ୟୋତ୍ସ୍ନା ଦାସ। ଶିଳ୍ପୀ ପରିବେଷଣ କରିଥିଲେ ବନମାଳୀଙ୍କ ରଚନାରେ ଓଡ଼ିଶୀ ଗୀତ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଭାନୁମତୀ ସାହୁ।
1: ଅତସୀ କୁସୁମ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ଵ ରହିଛି। ଆଜି ଦିନଟି କ'ଣ ପାଇଁ ଖାସ ଅଟେ ଆସନ୍ତୁ ଜାଣିବା। ପଞ୍ଜିକା ଅନୁଯାୟୀ ଆଜି ବୃଷ ଏଗାର ଦିନ ମେ ମାସ 25 ତାରିଖ 2026 ମସିହା ଜ୍ୟେଷ୍ଠ ମାସ 4 ଦିନ ଭାରତୀୟ ସାଧାରଣ ସମୟ ଅନୁଯାୟୀ ସୂର୍ଯ୍ୟୋଦୟର ସମୟ 5 ଘଣ୍ଟା 11 ମିନିଟ୍ 40 ସେକେଣ୍ଡ ଏବଂ ସୂର୍ଯ୍ୟାସ୍ତ ସମୟ 6 ଘଣ୍ଟା 14 ମିନିଟ୍ 57 ସେକେଣ୍ଡ। ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ଦିନରେ ଇତିହାସରେ ଘଟିଯାଇଥିବା କିଛି ବିଶେଷ ଘଟଣାବଳୀ ସମ୍ପର୍କରେ। 1915 ମସିହାର ଆଜିର ଦିନରେ ମହାତ୍ମା ଗାନ୍ଧୀ ଗୁଜରାଟର ଅହମ୍ମଦାବାଦ ନିକଟରେ ସାବରମତୀ ଆଶ୍ରମ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ଏହା ଭାରତର ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା। 1985 ମସିହା ମେ ମାସ 25 ତାରିଖରେ ଭାରତୀୟ ମାନବ ମହାକାଶ କାର୍ଯ୍ୟକ୍ରମ ଅଧୀନରେ ରାକେଶ ଶର୍ମା ମହାକାଶରୁ ଫେରିବା ପରେ ତାଙ୍କୁ ଦିଲ୍ଲୀରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। 1950 ମସିହା ଆଜିର ଦିନରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ରାଜ୍ୟସଭାର ପ୍ରଥମ ଅଧିବେଶନ ଆରମ୍ଭ କରାଯାଇଥିଲା। 2013 ମସିହାର ଆଜିର ଦିନରେ ଛତିଶଗଡ଼ର ଦର୍ଭାଘାଟିଠାରେ ନକ୍ସଲ ଆକ୍ରମଣରେ ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର ବର୍ମା ଏବଂ ନନ୍ଦକୁମାର ପଟେଲଙ୍କ ସମେତ ଅନେକ ନେତା ପ୍ରାଣ ହରାଇଥିଲେ। ଅଠରଶହ 1833 ମସିହା ମେ ମାସ 25 ତାରିଖ ଦିନ ଭାରତର ଗଙ୍ଗା ଡେଲ୍ଟା ଅଞ୍ଚଳରେ ଏକ ଭୟଙ୍କର ବାତ୍ୟାରେ ପ୍ରାୟ 5000ରୁ ଅଧିକ ଲୋକ ପ୍ରାଣତ୍ୟାଗ କରିଥିଲେ। ବର୍ତ୍ତମାନ ଆସନ୍ତୁ ଜାଣିବା ମେ ମାସ 25 ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ ହେଉଛନ୍ତି ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ରାସବିହାରୀ ବୋଷ। 1886 ମସିହାରେ ପଶ୍ଚିମବଙ୍ଗର ପାଲରା ବିଘାଟି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଆଜାଦ ହିନ୍ଦ ଫୌଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରାସବିହାରୀ ବୋଷ।

ଶ୍ରୋତା ବନ୍ଧୁ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ପାରଳା ଖେମୁଣ୍ଡିର ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି 1974 ମସିହା ମେ ମାସ 25 ତାରିଖରେ ଇହଧାମ ତ୍ୟାଗ କରିଥିଲେ।

ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି କ୍ଷଣ ମଧ୍ୟରେ।

0: ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼୍ କରି ମଧ୍ୟ ଆପଣମାନେ ଶୁଣିପାରିବେ।
1: ସାବିତ୍ରୀ, ମୋ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: QR କୋଡ୍ ସ୍କାନ୍ କରନ୍ତୁ, 5,000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: UPI PIN Entering କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
6: RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ଜବ୍ ୱି ମିଟ୍ ଚଳଚ୍ଚିତ୍ରରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ମୋହିତ ଚୌହାନ।

ଜାନେ ହୋଗା କ୍ୟା ଚଳଚ୍ଚିତ୍ରରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗା ହର୍ଜ ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼୍ କରି ମଧ୍ୟ ଆପଣମାନେ ଶୁଣିପାରିବେ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହେଲୋଳ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଉପସ୍ଥାପନାରେ ଅଛନ୍ତି ରୋଜିତା ଦାସ।

ତ ଆମେ ଜାଣୁ, କିନ୍ତୁ 2025 ମସିହାରେ ଯେଉଁ ଅପରେସନ୍ ସିନ୍ଦୁରର ଆରମ୍ଭ ହୋଇଥିଲା, ସେହି ଅଭିଯାନରେ ନାରୀ ଶକ୍ତିର ଗୌରବଜନକ ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା। କାରଣ ସେହି ଅଭିଯାନରେ ମୁଖ୍ୟ ଭୂମିକା ନିଭାଇଥିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଏବଂ କର୍ଣ୍ଣେଲ ସୋଫିଆ କୁରେଶୀ।

ତେବେ ଏହି ଦୁଇଜଣ ମହାନ ନାରୀ କେବଳ ଯେ ନାରୀମାନଙ୍କର ମନୋବଳ ବଢ଼ାଇଛନ୍ତି ତା ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ପିଢ଼ିର ମନୋବଳ ବଢ଼ାଇ ତାଙ୍କୁ ପ୍ରେରଣା ଦେଇଛନ୍ତି ଜଣେ ସଚ୍ଚୋଟ ଦେଶପ୍ରେମୀ ହେବାର। ତେବେ ଶ୍ରୋତାବନ୍ଧୁ, ସ୍ନେହ ଓ ସମ୍ମାନର ସହିତ ଆଜି ଆମେ କଥା ହେଲେ ଏ ବିଶ୍ୱର ଅବିଚ୍ଛିନ୍ନ ଅଂଶ, ଶକ୍ତିର ପ୍ରତୀକ ଏବଂ ସମାଜର ଆଧାର ନାରୀ ବିଷୟରେ। ଯୁଗ ପରେ ଯୁଗ, ପିଢ଼ି ପରେ ପିଢ଼ି ଆଜି ନାରୀମାନେ ସେନାରେ, ଶିକ୍ଷା କ୍ଷେତ୍ରରେ ଏବଂ ବୈଜ୍ଞାନିକ ଅନୁଷ୍ଠାନରେ ନିଜ ପାଇଁ ସ୍ଥାନ ସୃଷ୍ଟି କରୁଛନ୍ତି।

ନାରୀ ଜଣେ ଜୀବନଦାତ୍ରୀ, ସଂସ୍କାର ଗୁରୁ ଏବଂ ଶକ୍ତିର ଭଣ୍ଡାର। ତେଣୁ ଯିଏ ନାରୀ ଏକ ଅବ୍ୟକ୍ତ ଶବ୍ଦକୁ ବୁଝିପାରିଛନ୍ତି ସେ ସଦାସର୍ବଦା ତାଙ୍କୁ ଦେଖିଥାନ୍ତି ଆଦର ଓ ସମ୍ମାନ ଦୃଷ୍ଟିରେ। ତେବେ ସତରେ ଶ୍ରୋତାବନ୍ଧୁ, ପୁରାଣ ସାହିତ୍ୟ ଲୋକକଥାରେ ପଦ୍ମ ପରି ଫୁଟି ଉଠିଛି ନାରୀଟିଏ। ଆଜି ଆମ କାର୍ଯ୍ୟକ୍ରମରେ ଆମେ ଚେଷ୍ଟା କରିଛୁ ସେହି ନାରୀଙ୍କୁ ସମ୍ମାନ ଜଣାଇବାକୁ। ମା, ଭଉଣୀ, ଧର୍ମପତ୍ନୀ, ଏମିତି ଅନେକ ରୂପ ସେହି ନାରୀ ଶବ୍ଦର କିଞ୍ଚିତ ଆଲୋଚନା ସମୁଦ୍ରର ସଂକ୍ଷେପରେ, ଯାହା ସତରେ ଅବ୍ୟକ୍ତ। କିନ୍ତୁ ସମାଜରେ ନାରୀ ଓ ପୁରୁଷ ଉଭୟ ପରିପୂରକ। ମୋ କହିବାର ଅର୍ଥ ହେଉଛି, ନାରୀ ଓ ପୁରୁଷ ପୃଥକ ହୋଇଥିଲେ ମଧ୍ୟ ସେମାନେ ପରସ୍ପରଙ୍କ ପାଇଁ ହିଁ କାର୍ଯ୍ୟ କରିଥାନ୍ତି। ସମାଜ ହେଉ, ପରିବାର ହେଉ, ଜୀବନର ଉନ୍ନତି ପାଇଁ ହେଉ, ଦୁହେଁ ଦୁହିଁଙ୍କର ଅବଦାନ ଲୋଡ଼ିଥାନ୍ତି। ସମାଜର ଉନ୍ନତି ପାଇଁ ଦୁହିଁଙ୍କର ସମାନ ଅବଦାନ ଥାଏ। ତେଣୁ ନାରୀ ଓ ପୁରୁଷ ମଧ୍ୟରେ ସମ୍ମାନ ଓ ସହଯୋଗ ରହିଲେ ଗୋଟିଏ ସ୍ଥିର ଆଉ ସୁଖଦ ସମ୍ପର୍କ ଗଢ଼ି ଉଠିଥାଏ। ପ୍ରକୃତି ଏମିତି ଏକ ସନ୍ତୁଳିତ ରଚନା କରିଛି ଯେଉଁଠି ନାରୀ ହେଉଛନ୍ତି ଜୀବନଦାତ୍ରୀ। ସେ ଜନ୍ମ ଦେଇଥାନ୍ତି, ପାଳନ କରନ୍ତି, ଶିକ୍ଷା ଦିଅନ୍ତି, ସାଂସ୍କୃତିକ ମୂଲ୍ୟ ବୁଝାନ୍ତି। ଆଉ ପୁରୁଷ ମଧ୍ୟ ସମାଜ ଓ ପରିବାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅନ୍ତି। ତେଣୁ ଦୁହେଁ ଥିଲେ ହିଁ ଗୋଟିଏ ସୁଖମୟ ଆଉ ଉନ୍ନତ ଜୀବନ ସମ୍ଭବ ହୋଇପାରିବ। ଆଜିର ସମୟରେ ମହିଳାମାନେ ଶିକ୍ଷା, ବ୍ୟବସାୟ, ବୈଜ୍ଞାନିକ, ଅନୁସନ୍ଧାନ, ରାଜନୀତି ସମସ୍ତ କ୍ଷେତ୍ରରେ ଅଗ୍ରଗାମୀ ଭାବେ ଅବଦାନ ଦେଉଛନ୍ତି। ପୁରୁଷମାନେ ମଧ୍ୟ ଏହି କାମରେ ସହଯୋଗୀ ଭାବେ ସମର୍ଥନ ଦେଲେ ଗୋଟିଏ ସୁନ୍ଦର ସମାଜ ଗଢ଼ି ଉଠିବ। ମୁଦ୍ରାର ଦୁଇ ପାର୍ଶ୍ୱ ପରି ନାରୀ ଓ ପୁରୁଷ କେହି କମ୍ ନୁହେଁ, କେହି ଅଧିକ ନୁହେଁ, ଦୁହେଁ ଅଭିନ୍ନ। ଦୁହିଁଙ୍କର ଆବଶ୍ୟକତା ରହିଛି। ଏହି କଥା ବୁଝିପାରିଲେ ହିଁ ଆମ ପରିବାର, ଆମ ସମାଜ ଓ ଆମ ଦେଶ ଅଧିକ ଉନ୍ନତି କରିପାରିବ। ତେବେ ଶ୍ରୋତାବନ୍ଧୁ, ଛୋଟ କାହାଣୀଟିଏ ଭାବୁଛି ଆପଣ ନିଶ୍ଚୟ ପୂର୍ବରୁ ଶୁଣିଥିବେ। ଜଣେ ଦମ୍ପତି ଖୁବ୍ ଖୁସିରେ ଘର ସଂସାର କରି ଚଳୁଥିଲେ। ଦିନେ ଏକ ଖାସ୍ ବ୍ୟଞ୍ଜନ ପାଇଁ ଦମ୍ପତିଙ୍କ ମଧ୍ୟରୁ ତାଙ୍କର ସ୍ୱାମୀ ଏକ ବିଶେଷ ପରିବା ଆଣି ତାଙ୍କ ସ୍ତ୍ରୀଙ୍କୁ ଦେଇଥିଲେ। ତାପରେ ତାଙ୍କ ସ୍ତ୍ରୀ ସେହି ପରିବାକୁ ଧୋଇଧାଇ ଖାସ୍ ବ୍ୟଞ୍ଜନଟି ପ୍ରସ୍ତୁତ କଲେ। କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଗଲା। ଝଗଡ଼ାର କାରଣ କ'ଣ? ସ୍ୱାମୀ କହିଲେ ଯେ ମୁଁ ଯେହେତୁ କଷ୍ଟ କରି ପରିଶ୍ରମ କରି ଏଇ ଖାସ୍ ପରିବାଟି ଆଣିଛି, ତେଣୁ ଏଇ ବିଶେଷ ବ୍ୟଞ୍ଜନଟିକୁ ଅଧିକ ଖାଇବାର ହକଦାର ମୁଁ। ଏପଟେ ସ୍ତ୍ରୀ ଜଣକ ମଧ୍ୟ ଯୁକ୍ତି ବାଢ଼ିଥିଲେ, ଯେହେତୁ ମୁଁ ଏତେ ଗରମରେ ଝାଳ ବୁହାଇ ପରିବାଟିକୁ କାଟି ବେସର ବାଟି ଏତେ ସୁଆଦିଆ ବ୍ୟଞ୍ଜନଟିଏ ତିଆରି କରିଛି, ତେଣୁ ଏଇ ବିଶେଷ ବ୍ୟଞ୍ଜନଟିକୁ ଅଧିକ ଖାଇବାର ହକଦାର ମୁଁ। ଏଇଭଳି ଝଗଡ଼ା ଆଉ ଯୁକ୍ତିତର୍କ କିଛି ସମୟ ଯାଏଁ ଚାଲିଲା। ତାପରେ ଦୁହେଁ ଅଭିମାନ କରି ରହିଲେ, ଯେପର୍ଯ୍ୟନ୍ତ ଜଣେ ହାର ନ ମାନିଛି ସେ ପର୍ଯ୍ୟନ୍ତ ସେ ବିଶେଷ ବ୍ୟଞ୍ଜନକୁ କେହି ହାତ ଲଗାଇବେ ନାହିଁ। ପରମୁହୂର୍ତ୍ତ

ଭିତରେ ଦୁହେଁ ଦୁହିଁଙ୍କ ସହ କଥା ନ ହୋଇ ଶୋଇବାକୁ ଚାଲିଗଲେ। ଆଉ ସେଇ ସମୟରେ ବିଲେଇଟିଏ ଆସି ସେ ବିଶେଷ ବ୍ୟଞ୍ଜନର ଖୁବ୍ ମଜା ନେଇ ଚାଲିଗଲା। ତାପରେ କ'ଣ ହେଲା, ଦମ୍ପତି ଜଣଙ୍କ ନିଜ ଭୁଲ ବୁଝିପାରିଲେ। ଯଦି ସେମାନେ ଆପୋଷ ବୁଝାମଣାରେ ହିଁ ସେଇ ବିଶେଷ ବ୍ୟଞ୍ଜନ ତିଆରି କରିବାରେ ଉଭୟଙ୍କର ହିଁ ଅବଦାନ ରହିଛି ବୋଲି ଭାବିଥାନ୍ତେ, ତାହେଲେ ଆଜି ସେମାନେ ତାର ମଜା ନେଇଥାନ୍ତେ, ନା କି ବିଲେଇଟି। ସେଇଭଳି ଶ୍ରୋତାବନ୍ଧୁ, ନାରୀ ପୁରୁଷ ଏଇ ଦୁଇ ଶବ୍ଦ ମାନବ ସମାଜର ଦୁଇ ମୁଖ୍ୟ ଅଙ୍ଗ। ତେବେ ଶ୍ରୋତାବନ୍ଧୁ, ଏଇ କଥାରେ ଆପଣଙ୍କର ମତ କ'ଣ ରହିବ ନିଶ୍ଚୟ ଜଣେଇବେ। ହେଲେ ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ପରବର୍ତ୍ତୀ ଶ୍ରୋତାଙ୍କ ମନପସନ୍ଦର ଗୀତ।

କରିବେ। ହେଲେ ଓଜନ ସ୍ତରର ମରାମତି କେବଳ ମୋଦି ସକ୍ଷମ ନୁହେଁ, ସେଥିପାଇଁ ଆପଣଙ୍କୁ ବି ଟିକେ ଆଗେଇବାକୁ ହେବ। ଆପଣ ଯେଉଁ ଗଛକୁ ଭଲ ପାଆନ୍ତି ତାକୁ ଟିକେ ଅତିଥି କରି ଆଣି ନିଜ ବାଡ଼ି ବଗିଚାରେ ନହେଲେ ଛାତ ଉପରେ ଲଗାନ୍ତୁ ନା, ଯାହାର ଉପହାର ସ୍ୱରୂପ ସେ ଆମର ପରପିଢ଼ି ଜୀବନ ବିତାଇ ପାରୁଥିବା ଉପଯୋଗୀ ଜଳବାୟୁ ଭେଟି ଦେଇପାରିବ। ଶ୍ରୋତା ବନ୍ଧୁ, ସବୁ ଋତୁର ଥାଇ କିଛି ବିଶେଷତ୍ଵ ଏବଂ କିଛି ନିଆରା ମଜା। ସେମିତି ଖରାଦିନେ ସଭିଙ୍କ ଭଲ ଲାଗେ ଖରାଦିନିଆ ଛୁଟି। କେହି କେହି ମାମୁ ଘରକୁ ଯିବାର ଖୁସି ସାଉଁଟନ୍ତି, ତ କେହି ସୂର୍ଯ୍ୟଦେବଙ୍କ ପ୍ରକୋପକୁ ଖାତିର ନ କରି ସାଙ୍ଗସାଥୀଙ୍କ ସହ କ୍ରିକେଟ ଖେଳିବାରେ ମାତି ଯାଆନ୍ତି। କିନ୍ତୁ ସେଇଠି କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଅଛନ୍ତି, ଯିଏକି ଜଳ ଛତ୍ରରେ ନିଜେ ଖରା ଗରମରେ ବାଟୋଇମାନଙ୍କ ଚିନ୍ତା କରି ଟଙ୍କ ତୋରାଣି, ଜାଇଫଳ ସର୍ବତ, ଲେମ୍ବୁ ପାଣି ବାଣ୍ଟୁଛନ୍ତି। ଛୋଟ ଛୋଟ ଚଢ଼େଇଙ୍କ ପାଇଁ ଗଛ ଡାଳରେ ପାନୀୟ ଜଳର ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି। ସେ ସଭିଙ୍କୁ ମୋର ପ୍ରଣାମ ସହ ଧନ୍ୟବାଦ ଜଣାଇବାକୁ ଚାହିଁବି। କୁହନ୍ତି, ମାନବ ସେବା ହିଁ ମାଧବ ସେବା, ତେଣୁ ଆପଣ ମଧ୍ୟ ଏହିଭଳି ସେବା ଜାରି ରଖନ୍ତୁ। ତେବେ ଶ୍ରୋତାବନ୍ଧୁ, ଆମେ ମଧ୍ୟ ବ୍ୟକ୍ତିଗତ ଭାବେ ସେବା କାର୍ଯ୍ୟ କରିପାରିବା।

ଟଙ୍କତରାଣୀ, ଜାଇଫଳ ସର୍ବତ, ଲେମ୍ବୁ ପାଣି ବାଣ୍ଟୁଛନ୍ତି। ଛୋଟ ଛୋଟ ଚଢ଼େଇଙ୍କ ପାଇଁ ଗଛ ଡାଳରେ ପାନୀୟ ଜଳର ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି। ସେ ସଭିଙ୍କୁ ମୋର ପ୍ରଣାମ ସହ ଧନ୍ୟବାଦ ଜଣାଇବାକୁ ଚାହିଁବି। କୁହନ୍ତି, ମାନବ ସେବା ହିଁ ମାଧବ ସେବା, ତେଣୁ ଆପଣ ମଧ୍ୟ ଏହିଭଳି ସେବା ଜାରି ରଖନ୍ତୁ। ତେବେ ଶ୍ରୋତାବନ୍ଧୁ, ଆମେ ମଧ୍ୟ ବ୍ୟକ୍ତିଗତ ଭାବେ ସେବା କାର୍ଯ୍ୟ କରିପାରିବା, ଯେମିତିକି ଜଳର ଅଯଥା ଅପଚୟ କରିବା ନାହିଁ, ନିଜ ଘର ପାଖରେ ଜୀବଜନ୍ତୁଙ୍କ ପାଇଁ ପାଣି ଟିକିଏ ତ ରଖିପାରିବା। ଆମେ ଓଡ଼ିଶାବାସୀ, ପ୍ରକୃତି ମା'କୁ ସମ୍ମାନ ଦେବା ଏବଂ ପ୍ରକୃତି ମା' ଗଢ଼ିଥିବା ପ୍ରତ୍ୟେକ ଜୀବଜନ୍ତୁଙ୍କୁ ସ୍ନେହ ପ୍ରେମ ଦେଇ ପାଳିବା ତ ଆମ ସଂସ୍କୃତିରେ ହିଁ ଅଛି। ଆପଣ ଜାଣିଥିବେ, ମଙ୍ଗଳବାର ଓଷା ପରେ ପଣାକୁ ମାଟିରେ ଢଳାଯାଏ, ଯାହାଦ୍ୱାରା ମାଟିରେ ଥିବା କୀଟପତଙ୍ଗ ସେସବୁ ଖାଇପାରିବେ। କୁମାର ପୂର୍ଣ୍ଣିମା ସମୟରେ ମଧ୍ୟ ଲିଆ ନେଇ ଆମେ ପୋଖରୀରେ ପକାଇଥାଉ, ଯାହାଦ୍ୱାରା ସେଥିରେ ଥିବା ମାଛମାନେ ସେସବୁ ଖାଇପାରିବେ। ଏବଂ ଆପଣ ଜାଣିଥିବେ, ମାଛମାନେ ମଧ୍ୟ ସେହି ସମୟରେ ଗର୍ଭବତୀ ଥାନ୍ତି। ଆମର ପରମ୍ପରା ହିଁ ଆମକୁ ଜୀବେ ଦୟା ଶିଖାଇଥାଏ, ପରସ୍ପର ଭିତରେ ଭଲ ବୁଝାମଣା ଭାଇଚାରା ରଖିବା ଶିଖାଏ। ଖରାଦିନେ କେବେ ମିଠାପଣା, ଖଟାପଣା ଆଉ ମସଲାଦାର ପଣା ମିଳେ, ସଭିଙ୍କ ପସନ୍ଦ ଭିନ୍ନ। ଖରାଦିନେ ଗୋଟିଏ କଥା ସତ ଅନୁଭବ ହୁଏ, ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରିଚାଲ। ହୁଏତ କେହି ଖରା ଗରମରେ ଦୋକାନରେ ବସି ପାନରେ ଚୂନ ଲଗାଉଥିବେ, ସିମେଣ୍ଟ ଗୋଡ଼ି ଗୋଳାଇ ଇଟା ବୋହୁଥିବେ, ଗ୍ୟାରେଜରେ ନହେଲେ ଜଳଖିଆ ଦୋକାନରେ ନିଆଁ ପାଖେ ବସି କାମ କରୁଥିବେ, ଛତାଟିଏ ଟାଣି ଶାଗ ପିଡ଼ା ବିକ୍ରି କରୁଥିବେ, ନହେଲେ ଦହିବରା ଖାଇବା ପାଇଁ ଲାଗିଥିବା ଭିଡ଼କୁ ସମ୍ଭାଳୁଥିବେ। ଏଇ ଖରା କଠିନ ବରଫକୁ ତରଳେଇବାର ତ ଶକ୍ତି ରଖୁଛି, ହେଲେ ଆମ ଜୀବନ ଉପରେ ଦାଉ ସାଧୁଥିବା କଠୋରତାକୁ ନୁହେଁ। ଅଡ଼ୁଆ ସୂତାର ଖିଅ ପରି ଏ ଜୀବନକୁ ସରଳ କେବଳ ଆମେ ହିଁ କରିପାରିବା, ଆମେ ପରିଶ୍ରମୀ। ପରିଶ୍ରମର ମୂଲ୍ୟ ତ ଦିନେ ନା ଦିନେ ମିଳିବ, ତାହେଲେ ଟିକିଏ ନିଜ ଚିନ୍ତାର ଭୁଜୁଳାକୁ ମୁଣ୍ଡରୁ ଓହ୍ଲାଇ ଚାଲନ୍ତୁ ନା ବିରତି ନେବା, ହାତରେ ଧରିବା ନିଜର ପ୍ରିୟ ପଣା, ଆଉ ଆସନ୍ତୁ ହଜିଯିବା ସୁନ୍ଦର ଗୀତରେ। ପୁରୀ ଲୋକନାଥ ରୋଡ୍ରୁ ହରପ୍ରିୟା ପଲ୍ଲାଇ ଅନୁରୋଧ କରିଛନ୍ତି ପରିଗାର ଚଳଚ୍ଚିତ୍ରର ଏହି ଗୀତଟି, ଆଇ ଲଭ୍ ୟୁ।

ହେଲୋଳ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ରୋଜିତା ଦାସ।

ଏନ୍ଟିଏକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଇସ୍ରୋ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ କେତେ ମାତ୍ରାରେ ଲାଗୁ କରାଯାଇଛି ସେ ନେଇ ବିସ୍ତୃତ ତଥ୍ୟ ଦେବାକୁ ଏନ୍ଟିଏକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା କୁହାଯାଇଛି। ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିରୀକ୍ଷଣରେ କରାଇବାକୁ ଆବେଦନରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ UG ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ମହାନ କ୍ରାନ୍ତିକାରୀ ରାସବିହାରୀ ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତିପ୍ରେମକୁ ମନେ ରଖିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତିପ୍ରେମକୁ ମନେ ରଖିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1,00,000 କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନର ସର୍ବୋଚ୍ଚ ନେତା ମୁସ୍ତଫା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି। ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି, ଇରାନରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲ ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ଟଙ୍କାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି, ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ 2 ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରିଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫାତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ ସହାୟତା, ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରି ପାରିବେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ଚରଣ ହେମ୍ରମ ଓ ମହେନ୍ଦ୍ର କୁମାର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026କୁ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି

0: ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଏବଂ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ତ୍ୟାଗ ଓ ସଂଘର୍ଷ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ସେ ଶିକ୍ଷା ଓ କୃଷିର ବିକାଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏକତ୍ରୀକରଣ ପାଇଁ ମହାରାଜାଙ୍କର ଅତୁଳନୀୟ ତ୍ୟାଗ ଓ ଦୂରଦୃଷ୍ଟି ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାରଳା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ବ୍ୟାପକ କରିବା ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି। 32 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେକ୍ଷାଳୟରେ 450 ଆସନ ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ, ସୁଶାସନ ଦିଗରେ ଏହି ପ୍ରେକ୍ଷାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ବିଶ୍ୱବ୍ୟାପୀ ବହୁ ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ନେଇ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଅନିୟମିତ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନ ଏହି ରୋଗ ବୃଦ୍ଧିର ମୁଖ୍ୟ କାରଣ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀରର ତାପମାତ୍ରାକୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ଆଜିର ଦିନରେ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଗର୍ଭାବସ୍ଥା, ବଂଶଗତ କାରଣ, ଆୟୋଜିନ୍ର ଅଭାବ, ମାନସିକ ଚାପ, ଅନ୍ୟାନ୍ୟ ହର୍ମୋନ୍ ଅସନ୍ତୁଳନ ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଏ। ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଆୟୋଡିନ୍ଯୁକ୍ତ ଲୁଣର ବ୍ୟବହାର ଥାଇରଏଡ୍ ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କଟକ ବଡ଼ ମେଡିକାଲର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ଆଜି ୱାର୍ଲଡ ଥାଇରଏଡ୍ ଆୱେରନେସ୍ ଡେ, ଏଇ ଯୋଉ ସଚେତନତା ଦିବସର ବାର୍ତ୍ତା ହେଲା, ଥାଇରଏଡ୍ ଗୋଟାଏ ଅନକମନ୍ ଡିଜିଜ୍ ନୁହେଁ। ସ୍ତ୍ରୀ ଲୋକଙ୍କର ସଂଖ୍ୟା ପୁରୁଷ ଲୋକମାନଙ୍କଠୁ ପାଖାପାଖି 3 ଗୁଣ। ଯଦି ଆପଣ ଜଣେ ଥାଇରଏଡ୍ ରୋଗ ଥିବା ପରିବାରରେ ଜନ୍ମଗ୍ରହଣ କରିଥାନ୍ତି, ତାହେଲେ ନିହାତି ଭାବରେ ଥାଇରଏଡ୍ ପରୀକ୍ଷା କରାଇ ନେବା ଦରକାର। ଯଦି ବହୁଳ ଜୀବନସାରା ଔଷଧ ଖାଇ ତାକୁ ନିୟନ୍ତ୍ରଣ ରଖିବା ଦରକାର, କାହିଁକି ନା ଯଦି ଥାଇରଏଡ୍କୁ ଆମେ ନିୟନ୍ତ୍ରଣ ରଖିବାନି ତାହେଲେ ତାହା ବିଭିନ୍ନ କମ୍ପ୍ଲିକେସନ୍ସ ଦେଇ ଗତି କରେ।
1: ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: विश्व प्रसिद्ध पुरी रथयात्रा पई रथखळारे तीन रथर निर्माण कार्य जारी रही रथर गरगरा बिंध कार्य सहित चौद नाहका निर्माण कार्य शेष होई छि। आज पांच दंडार चौपट कार्य अनुकूल

ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥକଳା ପାର୍ଶ୍ୱରେ କରତୀ ସେବକମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ରଥର ଶାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି ତିନି ରଥର ଆଠଗୋଟି ସେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବିଧି ଅସ୍ଥାୟୀ କମରାଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ ସଂଯୋଗ କାର୍ଯ୍ୟ କରୁଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶରେ ଆଜି ଦୁଇ ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27 ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା କାର୍ଡ଼, ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତୋଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୋଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗ ଦେଇ 69 ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲାସାଗୁରା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜିକୃତ 60 ଅଭିଯୋଗ ମଧ୍ୟରୁ 23 ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ଼ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 78 ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 15 ଅଭିଯୋଗର ଶୁଣାଣି କରିଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ

ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ରାଷ୍ଟ୍ରୀୟ ନାଗରିକ ସମ୍ମାନ ଅଳଙ୍କରଣ ଉତ୍ସବ 1ରେ 2025 ମସିହାର ପଦ୍ମ ପୁରସ୍କାର ପ୍ରଦାନ କରିବେ। ତେବେ ଆସନ୍ତୁ ଶୁଣିବା ଏହି କାର୍ଯ୍ୟକ୍ରମର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ।

ଅଙ୍କରଣ ଉତ୍ସବ ଏକରେ 2025 ମସିହାର ପଦ୍ମ ପୁରସ୍କାର ପ୍ରଦାନର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM ରେ।

ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ରୂପରେଖ। ପ୍ରଥମେ ଚଳିତ ଅଧିବେଶନର କାର୍ଯ୍ୟସୂଚୀ। ସୁବାସ ଦାସଙ୍କ କଣ୍ଠରେ ଭକ୍ତି ଗୀତଟିଏ ସହିତ ଆରମ୍ଭ କରିବୁ ଆଜିର ଆମର ଏହି ସାନ୍ଧ୍ୟ ଅଧିବେଶନ। କିଛି କ୍ଷଣ ମଧ୍ୟରେ 6:15 ଦେଶାତ୍ମବୋଧ ଗୀତଟିଏ ଶୁଣିବେ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ 6:20। ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବଶକ୍ତି ଶୁଣିପାରିବେ 6:30। 6:45 ଆଞ୍ଚଳିକ ସମ୍ବାଦ ଆଜିର ପ୍ରସଙ୍ଗ। 6:55 ସନ୍ଧ୍ୟା 7:00 ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି। 7:15 ଓଡ଼ିଆରେ ସମ୍ବାଦ। ବୌଦ୍ଧ ଜିଲ୍ଲା ହାଲଚାଲ 7:25 ଶୁଣିବେ ଶ୍ରୋତାବନ୍ଧୁ। 7:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ସୀତାମଣି ଦେବୀ ଏବଂ ମାନସୀ ଦେଇ। ଆଜି କ୍ରମରେ ଶୁଣିପାରିବେ ଗୋଟିଏ ଆଲୋଚନା, ସମାଜ ଓ ପରିବେଶ ପାଇଁ ମହୁମାଛି ଚାଷର ଆବଶ୍ୟକତା। ଆଲୋଚିକା ହେଉଛନ୍ତି ଭୁବନେଶ୍ୱର AICRP ର ମୁଖ୍ୟ ଗବେଷିକା ଡକ୍ଟର ପ୍ରଭାସିନୀ ବେହେରା। ଆଜି ରାତି 8:00 ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି। 8:45 ସମାଚାର ସନ୍ଧ୍ୟା। 9:00 News@9, ରାତି 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ। SMS ଉପରେ ପର୍ଯ୍ୟବେସିତ ଆମ ଶ୍ରୋତାବନ୍ଧୁମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ହେଲୋଳ ରାତି 9:30 ଶୁଣିପାରିବେ ଆମର ଏହି କାର୍ଯ୍ୟକ୍ରମ। ଉପସ୍ଥାପନାରେ ରୋଜିତା ଦାସ, ପ୍ରଯୋଜନା

ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ଏଥର ଆସନ୍ତୁ ଶୁଣିବା ଗୋଟିଏ ଦେଶାତ୍ମବୋଧ ଗୀତ, ଉତ୍କଳ କୋରାଲ ଗ୍ରୁପଙ୍କ କଣ୍ଠରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା।

ଯୋଗାଇବା ପାଇଁ ଆଉ ତାଠୁ ଦ୍ୱିଗୁଣ ବା ତାଠୁ ବହୁ ଗୁଣରେ ଅଧିକ ସମସ୍ୟାକୁ ଡାକି ଆଣିବା। କାରଣ ଯୁବ ସମାଜ ସବୁବେଳେ ଭାବନ୍ତି ଯେ ଗୋଟିଏ ସମସ୍ୟାକୁ ଆମେ ନିଶା ସେବନ କରିକି ସେ ସମସ୍ୟାଟା ଆମର ଦୂରେଇ ଯିବ ବା ଆମେ ତାକୁ ଭୁଲିଯିବୁ, ବିଲକୁଲ ସେୟା ନୁହଁ। ନିଶା ସେବନ କରିବା ଦ୍ୱାରା ହୁଏତ କିଛି ସମୟ ପାଇଁ ସେମାନେ ଟିକେ ଆନନ୍ଦ ପାଇପାରନ୍ତି, କିନ୍ତୁ ସେ ସମୟ ସରିଲେ ପୁଣି ଯୋଉ ଅବସ୍ଥାକୁ ସେଇ ଅବସ୍ଥା, ତାପରେ ସେମାନେ ପୁଣି ନିଶା ସେବନ କରିବେ, ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ ଏବଂ ଅନ୍ୟାନ୍ୟ ସମସ୍ୟା ସବୁ ଆସିବ, ଯାହାକୁ ଚଳେଇବା ବହୁତ କଷ୍ଟକର ପାଠ ହେଇଯାଏ। ଆଉ କେତେ ଯୁବକ ଭାବନ୍ତି ନିଶା ସେବନ କରିବା ଗୋଟେ ରାଜକୀୟ ଶୈଳୀର ଅଂଶ ବିଶେଷ, ଏହା ବି ସେମିତି ନୁହଁ। ନିଶା ସେବନ କରିବା କେବେ ବି କୌଣସି ରାଜକୀୟ ଶୈଳୀର ଅଂଶ ବିଶେଷ ହୋଇନପାରେ। ପାଶ୍ଚାତ୍ୟ ପ୍ରଭାବ, ବିଭିନ୍ନ ପ୍ରକାର ସିନେମା, ଟିଭି ସିରିଏଲ ଇତ୍ୟାଦିରେ ଯୋଉ ସବୁ ଦେଖାଯାଉଛି ନିଶାଗ୍ରସ୍ତ ଯୁବକ ମାନେ, ଯୁବତୀ ମାନେ ବା ସେ ସମ୍ପୃକ୍ତ ଚଳଚ୍ଚିତ୍ରର ନାୟକ ନାୟିକା ମାନେ ନିଶା ସେବନ କରି କିଛି ଗୋଟେ କାମ କରିବା, ସେ ସବୁ ଗୁଡାକ କୃତ୍ରିମ, ଆମେ ତାକୁ ମନରେ ଗ୍ରହଣ କରିବାକୁ ପଡିବ। ତାକୁ କେବେ ବାସ୍ତବ ବୋଲି ଭାବିକିରି ଆମେ ସେ ଦିଗରେ ଆମ ଜୀବନକୁ ନବାଟା ମୂର୍ଖାମି ହବ। ଯାହା କୁହାଯାଇଛି ଆମର ଅଗ୍ନି ପୁରାଣରେ ଗୋଟେ ଯେ ନରତ୍ୱମ ଦୁର୍ଲଭ ଲୋକେ, ଏ ପୃଥିବୀରେ ସବୁଠୁ ଶ୍ରେଷ୍ଠ ହଉଛି ନରଜନ୍ମ। କେତେ ହଜାର ବର୍ଷର ତପସ୍ୟା ଫଳରେ ନରଜନ୍ମ ଆମକୁ ପ୍ରାପ୍ତ ହୋଇଛି, ମଣିଷ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ସେ ଜନ୍ମର ସାର୍ଥକତା ପାଇଁ ଆମେ ଭଲ ମନ୍ଦ ବିଚାର କରିବାର ଶକ୍ତି ସର୍ବୋପରି ଆମ ଭଗବାନ ଦେଇଛନ୍ତି। ବିବେକ ଯୁକ୍ତ ପ୍ରାଣୀ ମଣିଷଟି ଆଉ କାହାର ବିବେକ ନାହିଁ, ପ୍ରଜ୍ଞା ଯୁକ୍ତ ପ୍ରାଣୀ ମଣିଷଟିଏ। ତେଣୁ ଆମେ ବିଚାର କରିବାକୁ ପଡିବ, ଯାହା ଆମେ ଦେଖୁଛେ ରିଲ ଲାଇଫରେ ସେଟା ରିଏଲ ଲାଇଫରେ କେବେ ବି ପ୍ରତିଫଳିତ ହୋଇପାରିବ ନାହିଁ। ତେଣୁ ଏଇ ଗୋଟିଏ ଜିନିଷକୁ ଯୁବ ସମାଜ ବୁଝିବାର ଆବଶ୍ୟକତା ଅଛି। ସେମାନଙ୍କର ବୟସର ଉଦ୍ଦାମତା ଦୃଷ୍ଟିରୁ ବା ସେମାନଙ୍କର ମନର ଚପଳତା ଦୃଷ୍ଟିରୁ ସେମାନେ ଅନେକ ଜିନିଷକୁ ସତ ବୋଲି ଧରି ନିଅନ୍ତି, କିନ୍ତୁ ବାସ୍ତବରେ ତାହା ସତ ହୋଇନଥାଏ। ଏଇ ଜିନିଷକୁ ବୁଝିବାର ଆମର ଆବଶ୍ୟକତା ଅଛି। ଆଉ ଗୋଟେ ପ୍ରମୁଖ କାରଣ ସେମାନେ ନିଶାସକ୍ତ ହେବାର, ଯେ ସେମାନଙ୍କର ଯୋଉ ସଙ୍ଗ ଦୋଷ, ବର୍ତ୍ତମାନ ସେମାନେ ଯୋଉ ସଙ୍ଗ ଦୋଷରେ ପଡି ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ଲିପ୍ତ ହୁଅନ୍ତି। କୁହାଯାଏ ମଣିଷର ମନ ଏମିତି ତିଆରି ହେଇଛି, ସୁସ୍ଥ ମାନସିକତାର ବ୍ୟକ୍ତି ଗୋଟେ ଅପରାଧ କରିପାରିବ ନାହିଁ। ଯଦି ସେ ନିଶାସକ୍ତ ହେଲା ତେବେ ଯାଇକି କିଛି ଅପରାଧ ଘଟାଉଛି ଅଧିକାଂଶ କ୍ଷେତ୍ରରେ। ତେଣୁ ସେ ସଙ୍ଗ ଦୋଷରୁ ମଧ୍ୟ ସେମାନଙ୍କୁ ଦୂରେଇବାକୁ ପଡିବ। ଦେଖାଯାଉଛି ଯେ ଯୁବ ସମାଜରେ ବିଫଳତାକୁ ନେଇକିରି ସେମାନେ ଅନେକ ସମୟରେ ନିଶାଗ୍ରସ୍ତ ହଉଛନ୍ତି। ଯେମିତି ଗୋଟେ ପରୀକ୍ଷାରେ ବିଫଳ ହେଲେ ବା ଇଣ୍ଟରଭ୍ୟୁରେ କୌଣସି ବିଫଳ ହେଲେ ତାହେଲେ ସେମାନେ ନିଶାକୁ ଆପଣାଉଛନ୍ତି। ସେମାନେ ଜାଣିବା ଉଚିତ ଯେ ହତାଶା ବିପର୍ଯ୍ୟୟ କଦାପି ଜୀବନର ଶେଷ କଥା ନୁହଁ। ଆଜି ହତାଶା ଆସିଛି ବା ବିପର୍ଯ୍ୟୟ ଆସିଛି ବା ବିଫଳତା ଆସିଛି, ସେଟା ଜୀବନର ଶେଷ କଥା ନୁହଁ। ତାପରେ ଅନେକ କଥା କରିକିରି ଆମେ ସେସବୁ ଦୂରେଇ ପାରିବା, କିନ୍ତୁ ନିଶା ସେବନ କରିକିରି ତାକୁ ଦୂରେଇବା ବା ଦୂରେଇ ଦେବା ବୋଲି ଭାବିବା ଏକ ବୋକାମିର ପରିଚୟ। ଏଇ କଥାଟିକୁ ସମସ୍ତେ ଆମେ ଧ୍ୟାନର ସହିତ ଜାଣିବାକୁ ପଡିବ। ତେଣୁ ନିଶାଗ୍ରସ୍ତ ଯୁବ ସମାଜ ସବୁବେଳେ ସମସ୍ତଙ୍କ ପାଇଁ ଏକ ବୋଝ ସଦୃଶ, ଆମେ ଏଇ କଥାକୁ ମନେ ରଖିବାକୁ ପଡିବ। ଏବଂ ଯୁବ ସମାଜ ନିଶାଗ୍ରସ୍ତ ହେବା ଦ୍ୱାରା ବିଭିନ୍ନ ପ୍ରକାର ସବୁ ସ୍ୱାସ୍ଥ୍ୟ ସମସ୍ୟା ମାନେ ଆସୁଛି ସେମାନଙ୍କର। କମ ବୟସରେ ସେମାନଙ୍କର ବିଭିନ୍ନ ପ୍ରକାର ହୃଦରୋଗ ହଉଛି, ହୃଦଘାତ ହଉଛି ଏବଂ ଅନ୍ୟାନ୍ୟ ହାର୍ଟ ପ୍ରୋବ୍ଲେମ ସବୁ ହଉଛି ସେମାନଙ୍କର। ସେମାନଙ୍କର ଯକୃତ ଜନିତ ସମସ୍ୟା ମଧ୍ୟ ହଉଛି, ଲିଭର ଡ୍ୟାମେଜ ହଉଛି ଏବଂ କିଡନି ଡ୍ୟାମେଜ ମଧ୍ୟ, ଅନେକଙ୍କ ରିନାଲ ଫେଲୋର ହଉଛି, ଯାହାକି ଏକ ଚିନ୍ତାର ବିଷୟ। ବର୍ତ୍ତମାନ ମେଡିକାଲ ସାଇନ୍ସ କହୁଛି କି ଅଧିକାଂଶ ଯୁବବର୍ଗର ରୋଗୀମାନେ କିଡନି ଫେଲୋରରେ ପୀଡିତ ହଉଛନ୍ତି। ଏହାର ସିଧାସଳଖ କାରଣ ନିଶା ଯୋଗୁଁ ସେମାନଙ୍କର ବ୍ରେନ୍ ପ୍ରୋବ୍ଲେମ ମଧ୍ୟ ହଉଛି। ସାଧାରଣ କଥାଟି ନିଦ୍ରାହୀନତା ବା ଯୋଉଟାକୁ ଆମେ ମେଡିକାଲ ଭାଷାରେ ଇନସୋମ୍ନିଆ ବୋଲି କହୁଛୁ। ବହୁତ ଯୁବକ ଗୋଷ୍ଠୀ ବର୍ତ୍ତମାନ ରାତିରେ ଶୋଇପାରୁନାହାନ୍ତି, ଏହାର ପ୍ରମୁଖ କାରଣ ନିଶା। ନିଶା ଖାଇଲେ ସେମାନେ ଶୋଉଛନ୍ତି, ନିଶା ନ ଖାଇଲେ ଶୋଇପାରୁନାହାନ୍ତି, ତେଣୁ ସେମାନେ ନିଶାଗ୍ରସ୍ତ ହଉଛନ୍ତି। ଇଏ ବି ଗୋଟେ ଚିନ୍ତାର ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବଶକ୍ତି କହିଲେ ଆମେ 15-30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ, ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ ଦୂରେଇବ ଏବଂ ସେମାନେ ସବୁବେଳେ ଚିନ୍ତା କରିବେ ଯେ ନିଶା ନୁହଁ ଜୀବନ ଦରକାର ଆମର। କାରଣ ବର୍ତ୍ତମାନ କୁହାଗଲାଣି ସ୍ଲୋଗାନ ନିଶା ନା ଜୀବନ, ତା ମାନେ ଆପଣ ଏ ଦିଟା ଭିତରୁ ଗୋଟେ ହିଁ କି ସବୁବେଳେ ରଖିପାରିବେ, ଆପଣେଇ ପାରିବେ। ଯଦି ନିଶା ଆପଣ ଖାଇବେ ଜୀବନ ଆପଣଙ୍କର ରହିବନି। ଯଦି ଜୀବନ ଧାରଣ କରିବାକୁ ଇଚ୍ଛା, ସୁସ୍ଥ ରହିବା ପାଇଁ ଇଚ୍ଛା, ସୁସ୍ଥ ସବଳ ରହିବା ପାଇଁ ଇଚ୍ଛା, ତାହେଲେ ନିଶାକୁ ଦୂରେଇବାକୁ ପଡିବ। ତେଣୁ ଯୁବ ସମାଜକୁ ଏଇ ଦୁଇଟିରୁ ଗୋଟିଏ ବାଛିବାକୁ ପଡିବ। ଆମର ଯୋଉମାନେ ଅଛନ୍ତି ପ୍ରାଜ୍ଞ ବିଜ୍ଞ ବୟସ୍କ ବ୍ୟକ୍ତି ବିଶେଷ, ଯୋଉମାନେ ଜୀବନର ଅନେକ ବସନ୍ତକୁ ଦେଖିଛନ୍ତି, 60-70 ଲେଖେ ବସନ୍ତକୁ ଦେଖିଛନ୍ତି, ସେମାନଙ୍କର ଉପଦେଶ ଆମେ ନବାକୁ ପଡିବ। ପରିବାରର ପରାମର୍ଶ ସବୁ, ବିଭିନ୍ନ କାଉନସିଲିଂ ସେଣ୍ଟର ବି ହେବା ଉଚିତ, ଯୋଉଥିରେ କି ଉତ୍ସୃଙ୍ଖଳ ଯୁବକ ମାନଙ୍କୁ ନିଶାର ଅପକାରିତା ବିଷୟରେ ଆମେ ବୁଝେଇ ପାରିବା। ଆଉ ଗୋଟେ କଥା, ସମ୍ପ୍ରତି ଭାରତ ପ୍ରଧାନମନ୍ତ୍ରୀ ଗୋଟେ ଆହ୍ୱାନ ଦେଇଛନ୍ତି ଯେ ଆମେ ନିଯୁକ୍ତି ଦାତା ହେବା ଚାକିରି ପଛରେ ଆମେ ଗୋଡେଇବାନି, ଆମେ ଏକ

0: ବିକଶିତ ଭାରତ ଗଠନ କରିବା, ସମୃଦ୍ଧ ଭାରତ ଗଠନ କରିବା, ତାଙ୍କର ଏଇ ଯୋଉ ସ୍ୱପ୍ନ ସାକାର ହବ କେମିତି, ଯୁବଶକ୍ତିକୁ ନେଇକିରି ସାକାର ହବ, ଯୁବଶକ୍ତି ଏଟାକୁ କେମିତି ସାକାର କରିବେ, ସେମାନଙ୍କର ସକାରାତ୍ମକ ମନୋଭାବ ଟିକେ ରହିବା ଦରକାର। ତେଣୁ କୌଣସି ଗୋଟେ ପରୀକ୍ଷାରେ, କୌଣସି ଗୋଟେ ଇଣ୍ଟରଭ୍ୟୁରେ ସେମାନେ ଯଦି ବିଫଳ ହେଇଗଲେ, ବା ବିଶେଷ କରି ଗୋଟେ ଚାକିରି ପଛରେ ଗୋଡେଇଲେ, 5-7 ବର୍ଷ ଚାକିରିଟେ ପାଇଲେନି, ସେମାନଙ୍କ ଭିତରୁ ହତାଶ ଆସିଯାଉଛି, ବିପର୍ଯ୍ୟୟ ବୋଧ ଆସିଯାଉଛି, ବିଲକୁଲ ହବା କଥା ନୁହଁ। କାରଣ ଚାକିରି ହିଁ ଜୀବନର ସର୍ବସ୍ୱ ନୁହଁ, ସେମାନେ ନିଜର କିଛି ଗୋଟେ ଶିଳ୍ପ, ନିଜର କିଛି ଗୋଟେ ଯାହାକୁ ଆମେ କହିବା ଆତ୍ମନିର୍ଭରଶୀଳତା ହବା ପାଇଁ ଅନେକ ବାଟ ରହିଛି, ଅନେକ କଥା ରହିଛି। ସେମାନେ ଯଦି ନିଜର ଗୋଟେ ଛୋଟିଆ ଶିଳ୍ପଟିଏ କରିପାରିବେ, ବା କାରଖାନାଟିଏ କରିପାରିବେ, ବା କିଛି ନେଇକିରି ସରକାରଙ୍କଠୁ, ବ୍ୟାଙ୍କରୁ ବିଭିନ୍ନ ପ୍ରକାର ଋଣ ବ୍ୟବସ୍ଥା ସବୁ ଅଛି, ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି, କରିପାରିବେ, ତାହେଲେ ସେମାନେ ନିଯୁକ୍ତି ଦାତା ହୋଇପାରିବେ। ସେମାନେ ଚାକିରି ପଛରେ ଗୋଡେଇବା ଦରକାର ନାହିଁ, ସେମାନେ ଅନ୍ୟମାନଙ୍କୁ ଚାକିରି ଦେବେ, ଏ କଥାଟି ମଧ୍ୟ ମନେ ରଖିବାକୁ ପଡିବ। ତେଣୁ ଚାକିରି କରନ୍ତୁ ବା ନିଯୁକ୍ତି ଦାତା ହୁଅନ୍ତୁ, ସବୁବେଳେ ଜୀବନ ସୁନ୍ଦର, ଜୀବନ ସତ୍ୟ ଶିବ ସୁନ୍ଦର ଜୀବନ ତାକୁ ଉପଭୋଗ କରିବାକୁ ପଡିବ। ଏବଂ ପ୍ରଧାନମନ୍ତ୍ରୀଙ୍କର ଯୋଉ ସ୍ୱପ୍ନ ଅଛି, ତାକୁ ଆମେ ଯଦି ସାକାର କରିବା, ତାହେଲେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ପଡିବ। ବିଶେଷ କରି ଯୁବ ଶକ୍ତି, ଯୁବଗୋଷ୍ଠୀ, ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ହତାଶା ଆସିଲେ ମଧ୍ୟ ଜୀବନ ସୁନ୍ଦର, ସବୁ ସମସ୍ୟା ଭିତରେ ବି ଆକାଶ ଏବେ ବି ସୁନୀଳ, ଘାସ ଏବେ ମଧ୍ୟ ସବୁଜ, ଏମିତି ବାର୍ତ୍ତାଟିଏ ସେମାନଙ୍କ ମନରେ ଆମେ ଭର୍ତ୍ତି କରିବାକୁ ପଡିବ। ତାହେଲେ ଯୁବ ସମାଜ ଯୋଉ ନିଶାଗ୍ରସ୍ତ ହଉଛନ୍ତି ଏବଂ ଛୋଟିଆ ଛୋଟିଆ କଥାରେ ନିଶା ସେବନ କରି ସେମାନେ ଭାବୁଛନ୍ତି ସମସ୍ୟାର ସମାଧାନ ହେଇଯିବ, ବିଲକୁଲ ସେ ଧାରଣା ସେମାନଙ୍କର ରହିବନି। ଏବଂ ନିଶାସକ୍ତ ହେଇକିରି ସମସ୍ୟା ସମାଧାନ ତ କେବେ ବି ହବ ନାହିଁ, ବରଂ ସମସ୍ୟା ବହୁ ଗୁଣିତ ହେଇକିରି ଆସିବ, ଯୋଉଟାକୁ ମୁକାବିଲା କରିବା ତାଙ୍କ ପକ୍ଷରେ, ତାଙ୍କର ପରିବାର ପକ୍ଷରେ, ସମାଜ ପକ୍ଷରେ, ରାଷ୍ଟ୍ର ପକ୍ଷରେ, ସମସ୍ତଙ୍କ ପକ୍ଷରେ କାଠିକର ପାଠ ହେଇଯିବ। ତେଣୁ ଆଜିର ବାର୍ତ୍ତା ହଉ ଯେ ନିଶାମୁକ୍ତ ଯୁବ ସମାଜ ଆଜିର ଆବଶ୍ୟକତା, ଏବଂ ସେଇଥିପାଇଁ ସ୍ୱଜନଙ୍କ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦାୟିତ୍ୱବୋଧ ରହିଛି, ଆମେ ତାକୁ ସୁଚାରୁ ରୂପେ ସେ ଦାୟିତ୍ୱବୋଧକୁ କେମିତି ସମ୍ପାଦନ କରିବା, ସେଥିପାଇଁ ଅନେକ ବାଟ ରହିଛି। ଆମର ଯୋଉ କଥା ରହିଛି ସବୁ ଯୋଗ, ପ୍ରାଣାୟାମ, ଜୀବନଶୈଳୀରେ ପରିବର୍ତ୍ତନ, ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନଟା ନିହାତି ଆବଶ୍ୟକ। ଆମେ ଯୋଉ ଗୋଟେ ଛୁଅ ମୁହଁରେ ପତ୍ର ଭଳିଆ ବା ଗୋଟେ ଗଡ୍ଡାଳିକା ପ୍ରଭାବରେ ସମସ୍ତେ ଚାଲିଛନ୍ତି, ଟିକେ ସେ ଭିତରୁ ଡେଭିଏସନ୍ ଦରକାର, ଟିକେ ତା ଭିତରୁ ଅଲଗା ହେବା ଦରକାର। ଆମେ ଚିନ୍ତା କରିବା ଦରକାର ଯେ ଆମେ ଯାହା କରୁଛୁ ତାହା ଠିକ ତ, ନା ଅନ୍ୟର କଥାରେ ପଡିକିରି ପ୍ରଭାବିତ ହେଇକି ଆମେ ସେ ବାଟରେ ଯାଉଛୁ। ଏଇ ଚିନ୍ତାଟା ଯଦି ଆମେ କରିବା, ତାହେଲେ ଆମର ଯୁବଶକ୍ତି ଅନେକ କିଛି ଏଥିରୁ ଶିକ୍ଷା ଲାଭ କରିପାରିବେ, ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଅଂଶୀଦାର ବି ହୋଇପାରିବେ।
1: ଶୁଣୁଥିଲେ ଆଲୋଚନା ନିଶାମୁକ୍ତ ଯୁବ ସମାଜ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ସ୍ତମ୍ଭକାର ନୀଳକଣ୍ଠ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ କଲା 2 ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହୋଇଛନ୍ତି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ମିଶ୍ର କହିଛନ୍ତି,
1: एजुकेशन के और आधुनिकता के

ପ୍ରତିଶତ ଅଧିକ। ଆମ ଦେଶରେ ମଧ୍ୟ ପ୍ରତି 10 ଜଣରେ ଜଣେ ଥାଇରଏଡ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଥାଇରଏଡ୍ ଦିବସ ପାଳନ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ନିର୍ଣ୍ଣୟ ଏବଂ ଏହାର ନିରାକରଣ ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଆନ୍ତର୍ଜାତିକ ଥାଇରଏଡ୍ ସଂଘ ପକ୍ଷରୁ ଏହି ପ୍ରସଙ୍ଗ ଘୋଷଣା କରାଯାଇଛି। ଦୈନନ୍ଦିନ ଜୀବନରେ ଆୟୋଡିନ୍, ସିଲିନିୟମ୍ ଏବଂ ଜିଙ୍କ୍ ଭଳି ପୁଷ୍ଟିସାର ଜନିତ ଖାଦ୍ୟ ଏବଂ ସୁସ୍ଥ ମେଟାବଲିଜିମ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବରେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀର ତାପମାତ୍ରାକୁ ମୁଖ୍ୟତଃ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ବୃଦ୍ଧି କିମ୍ବା ହ୍ରାସ, ବେକରେ ଫୁଲା, ଥଣ୍ଡା କିମ୍ବା ଗଣ୍ଠି ପ୍ରତି ସମ୍ବେଦନଶୀଳତା, ବାରମ୍ବାର ମନୋଭାବ ପରିବର୍ତ୍ତନ, ଚିନ୍ତା, ଅବସାଦ, ଅନିୟମିତ ଋତୁଚକ୍ର, କେଶ ଝଡ଼ିବା।

0: ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବରେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃଦସ୍ପନ୍ଦନ ଏବଂ ଶରୀର ତାପମାତ୍ରାକୁ ମୁଖ୍ୟତଃ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ବୃଦ୍ଧି କିମ୍ବା ହ୍ରାସ, ବେକରେ ଫୁଲା, ଥଣ୍ଡା କିମ୍ବା ଗଣ୍ଠି ପ୍ରତି ସମ୍ବେଦନଶୀଳତା, ବାରମ୍ବାର ମନୋଭାବ ପରିବର୍ତ୍ତନ, ଚିନ୍ତା, ଅବସାଦ, ଅନିୟମିତ ଋତୁଚକ୍ର, କେଶ ଝଡ଼ିବା, ନିରନ୍ତର ଥକାପଣ ଆଦି ଅନ୍ତର୍ଭୁକ୍ତ। ଏହି ରୋଗକୁ ପ୍ରାୟ ବଂଶାନୁକ୍ରମିକ ଭାବେ ଗ୍ରହଣ କରାଯାଇଥାଏ। ତଥାପି ଅନିୟମିତ ଜୀବନଚର୍ଯ୍ୟା ଏହି ରୋଗର ଅନ୍ୟ ଏକ କାରଣ ହୋଇଥାଏ। ଶରୀରରେ ଆୟୋଡିନ୍ର ଅସନ୍ତୁଳନ ଥାଇରଏଡ୍ ଗ୍ରନ୍ଥି ଉପରେ କୁପ୍ରଭାବ ପକାଇଥାଏ। ପ୍ରଭାବିତ ଥାଇରଏଡ୍ ଗ୍ରନ୍ଥି ଦ୍ୱାରା ମଣିଷର ଶକ୍ତି ସ୍ତର ହ୍ରାସ ପାଇବା ସହ କାର୍ଯ୍ୟଦକ୍ଷତା ମଧ୍ୟ ନିମ୍ନଗାମୀ ହୋଇଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ତେଣୁ ରୋଗ ସମ୍ପର୍କରେ ଅନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ନିରାକରଣ ଲକ୍ଷ୍ୟ ନେଇ ସମୟାନୁକ୍ରମେ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା କରାଯାଉଛି। ଗର୍ଭାବସ୍ଥାରେ ରୋଗ ନିରୂପଣ ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଯଦିଓ ଏହା କୌଣସି ଜୀବାଣୁ ବା ଭୂତାଣୁଜନିତ ରୋଗ ନୁହେଁ, ତଥାପି ଏହାର ଶରୀର ଉପରେ ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ। ଶରୀରରେ ହରମୋନ୍ ଉତ୍ପାଦନ ହ୍ରାସ ଯୋଗୁଁ ବିଭିନ୍ନ ଆନୁଷଙ୍ଗିକ ରୋଗର ଏହା କାରଣ ହୋଇଥାଏ। ସମୟୋପଯୋଗୀ ଚିକିତ୍ସା କରା ନଗଲେ ମଣିଷ ଜୀବନରେ ଏହା କୁପ୍ରଭାବ ପକାଇଥାଏ। ସମାଜରେ ଯଦିଓ ମଧୁମେହ ଓ ମେଦ ବହୁଳତା ପରି ରୋଗଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି, ତଥାପି ଥାଇରଏଡ୍ ରୋଗର ବ୍ୟାପକ ପ୍ରଚାର ସତ୍ତ୍ୱେ ଏହାର ନିରାକରଣ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ, ଫଳରେ ଏହା ଧୀରେ ଧୀରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ରୋଗ ଚିହ୍ନଟ, ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ ଉଦ୍ୟୋଗ ମଧ୍ୟରେ ସମନ୍ୱୟକୁ ସରକାର ନିରନ୍ତର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଘରୋଇ ଓ ସମାଜସେବା କ୍ଷେତ୍ରରେ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗବେଷଣା ବିକାଶ ଏବଂ ନବସୃଜନ ରୂପରେଖ ପ୍ରସ୍ତୁତି ନେଇ ସରକାର ପ୍ରାୟ 1,00,000 କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ମଧ୍ୟ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ଆକଳନରୁ ଜଣାପଡ଼ିଛି। ମହିଳାଙ୍କ କ୍ଷେତ୍ରରେ ଏହା 1.2%ରୁ ବୃଦ୍ଧି ପାଇ ପାଖାପାଖି 2.8%ରେ ପହଞ୍ଚିଥିବା ଜଣାପଡ଼ିଛି। ପୂର୍ବରୁ ଗ୍ରାମାଞ୍ଚଳରେ ଥାଇରଏଡ୍ ଭଳି ସମସ୍ୟା ଏତେ ଦେଖିବାକୁ ମିଳୁନଥିଲା। ଏହାର କାରଣ ପାରମ୍ପରିକ ଦିନଚର୍ଯ୍ୟା ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ବର୍ତ୍ତମାନର ପରିବର୍ତ୍ତିତ ଜୀବନଚର୍ଯ୍ୟା ଏହି ରୋଗର ପ୍ରମୁଖ କାରଣ ଭାବେ ଦେଖାଦେଇଛି। ରୋଗ ନିରାକରଣ ପାଇଁ ନିୟମିତ ରକ୍ତ ପରୀକ୍ଷା, ଡାକ୍ତରୀ ପରାମର୍ଶ, ସମୟୋପଯୋଗୀ ଔଷଧ ସେବନ, ଆୟୋଡିନ୍ଯୁକ୍ତ ଲୁଣର ସଠିକ୍ ପରିମାଣରେ ବ୍ୟବହାର ଏବଂ ଯୋଗ, ପ୍ରାଣାୟାମ ତଥା ନିୟମିତ ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପରିଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ପାଇଁ ସଚେତନ କରାଉଛି। ଆସନ୍ତୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ସହ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା।
1: ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM। ଏଥର ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଦିୱାନା କଥାଚିତ୍ରରେ କ୍ରିଷ୍ଣା ବେହୁରା ଗାଉଛନ୍ତି, ଅରୁଣ ମନ୍ତ୍ରୀଙ୍କ ରଚନା, ମଳୟ ମିଶ୍ରଙ୍କ ସଙ୍ଗୀତ।

କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଟାଗାରାମ ଭିଲ, ରତିଲାଲ ମୋହନଲାଲ ବୋରିସାଗର, ସ୍ୱାମୀ ବ୍ରହ୍ମଦେବ ଏବଂ କୁମାର ବୋଷ ପ୍ରମୁଖ ଅନ୍ତର୍ଭୁକ୍ତ। ଏହି ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏତଦ୍ବ୍ୟତୀତ ଚରଣ ହେମ୍ବ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ମଧ୍ୟ ଚଳିତ ବର୍ଷ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସ 21 ତାରିଖ ଦିନ ଦେଶବ୍ୟାପୀ ପୁନଃ ଅନୁଷ୍ଠିତ ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକୁ ସୁରୁଖୁରୁରେ ତଥା ସଫଳତାର ସହ ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ, ପଙ୍ଖା, କୁଲର, ଉପଯୁକ୍ତ ପ୍ରତୀକ୍ଷାସ୍ଥଳୀ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରୀକ୍ଷାର୍ଥୀମାନଙ୍କ ଲାଗି ଗମନାଗମନ ସୁବିଧା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ସବୁ ସୁନିଶ୍ଚିତ କରିବା ଲାଗି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ତଥା ପ୍ରଶାସକମାନଙ୍କୁ ପତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କର ସୁବିଧା ଏବଂ କଲ୍ୟାଣ ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ନଡ୍ଡା ଦେଶର ବିଭିନ୍ନ ବିମାନ ବନ୍ଦର, ବନ୍ଦର ଏବଂ ସୀମାବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି ରୋଗର ଚିହ୍ନଟ ପ୍ରକ୍ରିୟା ବ୍ୟବସ୍ଥା ସ୍ଥାପନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉପଯୁକ୍ତ ଚିହ୍ନଟ, ପରୀକ୍ଷା ଏବଂ ନିରୀକ୍ଷଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀୟ ଭେଷଜ ଗବେଷଣା ପରିଷଦ ICMR ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଆଲୋଚନା ଜାରି ରହିଛି ବୋଲି ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ସେ କହିଛନ୍ତି ଆଣବିକ ଶକ୍ତି ପ୍ରସଙ୍ଗ ଉପରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇନାହିଁ। ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ତେହେରାନ ଓ ୱାଶିଂଟନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପଥରେ ଅଗ୍ରଗତି ପରିଲକ୍ଷିତ ହୋଇଛି। ତେବେ ଏହି କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଉପରେ ପ୍ରାଧାନ୍ୟ ଦେଉଥିବା ସମ୍ପର୍କରେ ଶ୍ରୀ ରୁବିଓ ସୂଚନା ଦେଇଥିଲେ। ସମଗ୍ର ବିଶ୍ୱର ତୈଳ ଯୋଗାଣର ପ୍ରାୟ 20% ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ମିଳିତ ଆକ୍ରମଣ ପରେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ପଶ୍ଚିମ ଏସିଆରେ ଦେଖାଦେଇଥିବା ବିବାଦକୁ ତୁରନ୍ତ ଶେଷ କରିବା ଲାଗି ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ରୁବିଓ କହିଛନ୍ତି। ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ୱାଶିଂଟନ ଓ ତେହେରାନ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ତୈଳ ଏବଂ ସୁନା ଭଳି ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଡ୍ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଟୁ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି ଚଳିତ ମାସ 21 ତାରିଖ ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 ଗିଗାୱାଟ୍ ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି। ଏଠାରେ ସ୍ମରଣ କରାଯାଇପାରେ ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲି ବନ୍ଦ ଘର ଅଭିଯାନ ଭଳି ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବାବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀଠାରେ ନକ୍ସଲବାଦ ପ୍ରତିହତ ସମ୍ପର୍କିତ ଏକ ପୁସ୍ତକ

0: ଉନ୍ମୋଚନ କରି ଏହା କହିଛନ୍ତି। ଏଭଳି ଉଗ୍ରବାଦ ବିପକ୍ଷରେ ମିଳିତ ଲଢ଼େଇ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶେଖାବତ ସମଗ୍ର ସମାଜକୁ ଆହ୍ୱାନ ଦେଇଛନ୍ତି। ଗତ 10 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନକ୍ସଲବାଦ ହିଂସାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାରଙ୍କ ଦୀର୍ଘ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ଏହାର ମୂଳୋତ୍ପାଟନ କରିବା ଦିଗରେ ସୁରକ୍ଷା କର୍ମୀଙ୍କର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଗାଡ଼ି ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାପୋଲିରୁ ସାତାରା ଯାଉଥିବା ସମ୍ପୃକ୍ତ ଗାଡ଼ିଟି ଆଜି ଭୋର ସମୟରେ ପୋଲାଦପୁର ମହାବଳେଶ୍ୱର ରାସ୍ତାର ଆମ୍ବେନାଲି ଘାଟ ସେକ୍ସନ୍ଠାରେ ନିୟନ୍ତ୍ରଣ ହରାଇ ପ୍ରାୟ 1500 ଫୁଟ ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି ଏନ୍ଡିଆର୍ଏଫ୍ର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। 2026 ଆଇପିଏଲ୍ ସଂସ୍କରଣରେ ପ୍ଲେ ଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାୟର୍ ଟୁରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ତାରିଖ ଦିନ ନ୍ୟୁ ଚଣ୍ଡିଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟର୍ ଟୁକୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ 3,28,115 ଜଣ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ହାର 97.56% ରହିଛି। ଅବଶିଷ୍ଟ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
3: ଆମର ଜିଲ୍ଲାରେ ଆଗରୁ 415 ବୁଥ୍ ଥିଲା, ଏବେ ସେଟା ବଢିକି ନ୍ୟାସନାଲାଇଜ୍ କରିକି ଆମର 466 ବୁଥ୍ ହେଇଛି। କଣ୍ଟାମାଲ ଏସି 89 ତାର 15 ନୂଆ ବୁଥ୍ ହେଇଛି ଏବଂ 36 ହେଇଛି ଆମର ବୌଦ୍ଧ 86 ର। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ଆରମ୍ଭ ହେବାକୁ ଯାଉଛି। ଆମର 29/5/2024 ଭିତରେ ଟ୍ରେନିଂ ଆମର କରାହେବ, ଯୋଉଥିରେ କି ଆମର ବିଏଲ୍ଓ ରହିବେ, ତାପରେ ଆମର ବିଏଲ୍ଓ ମାନେ ଯାଇକିରି ହାଉସ୍ ଟୁ ହାଉସ୍ ସର୍ଭେ କରିବେ। ସବୁ ବୁଥ୍ରେ ବିଏଲ୍ଏ ବୁଥ୍ ଲେବେଲ୍ ଏଜେଣ୍ଟ କେମିତି ଦେବେ, ସବୁ ପଲିଟିକାଲ ପାର୍ଟି ସମସ୍ତଙ୍କୁ ଆମେ ଅପିଲ୍ କରିଛୁ ଏବଂ ଜନସାଧାରଣଙ୍କୁ ବି ଆମେ ଅପିଲ୍ କରିଛୁ। ଏବେ ଆମେ ଆପଣମାନଙ୍କ ମାଧ୍ୟମରେ ଅପିଲ୍ କରୁଛୁ ଯେ ସମସ୍ତେ ବିଏଲ୍ଓ ଯେତେବେଳେ ଘର ଟୁ ଘର ଯାଇକିରି ଆପଣମାନଙ୍କୁ ନୋମିନେସନ୍ ଫର୍ମ ଦେବେ, ସେ ସମୟରେ ଆପଣମାନେ ନିହାତି ଭାବରେ ସହଯୋଗ କରନ୍ତୁ, ଯାହାଦ୍ୱାରା କି ଆମେ ଗୋଟେ ସ୍ୱଚ୍ଛ ଭୋଟର ଲିଷ୍ଟ ପାଇପାରିବା ଏବଂ 2002 ଭୋଟର ଲିଷ୍ଟ ସାଙ୍ଗରେ ବର୍ତ୍ତମାନ ତାଙ୍କର ଯୋଉ ମ୍ୟାଚିଂ କରାହେଇଛି ବା ମ୍ୟାପିଂ କରାହେଇଛି ସେ ପ୍ରକ୍ରିୟାରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରୁଛି।
2: ଖରିଫ ବିପଣନ ବର୍ଷ 2025

0: 2026 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଜୁନ୍ 2 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ରବି ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର କାଉନ୍ସେଲିଂ ଅଭିଯାନ ଆୟୋଜିତ ହୋଇଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଓ ନିଯୁକ୍ତିମୂଳକ ଶିକ୍ଷା ସମ୍ପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଦିଆଯାଇଥିଲା। ଜନଜାତୀୟ ଗରିମା ଉତ୍ସବ 2026 ଅବସରରେ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସବୁଠାରୁ ପ୍ରଥମେ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ବୌଦ୍ଧ ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଆଦିବାସୀ ଓ ଆଦିମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ କହିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଶିକ୍ଷଣ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ପୋର୍ଟାଲରେ କିପରି ଅଭିଯୋଗ ଦାଖଲ କରାଯିବ ଓ ନୋଡାଲ ଅଫିସରଙ୍କ ଭୂମିକା କ'ଣ ରହିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା ଜିଲ୍ଲାର 12 ଜଣ ଛାତ୍ରଛାତ୍ରୀ ଓ 100% ପାସ୍ ହାର ଥିବା 13 ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ସେ ଜିଲ୍ଲା ଶିକ୍ଷା ବିଭାଗର ମିଶନ A1 ଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
3: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
3: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
3: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
4: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଏଥର ଆସନ୍ତୁ ଶୁଣିବା ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନା ସୀତାମଣି ଦେବୀ ଏବଂ ମାନସୀ ଦେଇ। ଆପଣମାନେ ଶୁଣୁଛନ୍ତି ଏହି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM।

0: ସୀତା ଆପା ଓଳିକି ଓଳିକି ଓଳିକି ହଉଛି ମାନେ ତୁ କାହିଁକି ହାଂସା ଉଡିଗଲା ଭଳିଆ ହଉଛୁ ବା?
1: ବୁଝିଲ ସୀତା ଆପା, କୁହନି ମୋ ଦେହ ପୁରା ଖରାପ ହେଇଯାଇଛି, ଏଇ ଯୋଉ ଗରମି ମା, ଏଇ କୋଉ ବର୍ଷ ହେଲେ ଏମିତି ହୁଏନି, ଏ ବର୍ଷ କଣ ସୀତା ଆପା ଏମିତି ଗରମ ହଉଛି କହିଲ?
0: ମଲା ମଲା ତୁ ଖାଲି ଏଇଠି କହୁଛୁ, ମୁଁ ପରା ଯେତେବେଳେ ଆମ ହାଟ ଦେଇକିରି ଆସିଲି ଯାହା ପାଟିରୁ ଶୁଣିବୁ, ହେ ଏ ବର୍ଷ ଗରମ କଣ ଏତେ ହଉଛି, ସିଏ କହୁଛି ଦେଖ ମୋ ଅବସ୍ଥା ଏମିତି ହେଇଗଲି, ସିଏ କହୁଛି ସେ ଅମୁକ ଭାଇ ଏତେ ଜୋରେ ଗରମ ହେଲା ଯେ କଣ କୁଆଡେ ଯାଇଥିଲା ଗାଈ ବାନ୍ଧିବାକୁ, ସେ ଅଚତା ହେଇଗଲା ଆସିକିରି। ମୁଁ ତ ସବୁ ଶୁଣି ଶୁଣିକିରି ଆସୁଛି ଏଇ କୋଠ ଘରକୁ ଆଉ।
1: ହଁ ପରା, ଏଇ ଯୋଉ ଗୁଳୁଗୁଳିଆ ହଉଛି ବୁଝିଲ ସୀତା ଆପା, ପ୍ରବଳ ଝାଳ ବୋହୁଛି, ସେପଟେ ଥଣ୍ଡା ପାଣି ପିଇବାକୁ ଇଚ୍ଛା ହଉଛି, ମୁନ୍ଦିଏ ଥଣ୍ଡା ପାଣି ପିଇ ଦେଲା ବେଳକୁ ତଣ୍ଟି ପୁରା ବସି ଦେହ ଖରାପ ହେଇଯାଉଛି, ଏପଟେ ପ୍ରବଳ ଗାଧୁଆ, ସେଥିରେ ତ

0: ଦେହ ଖରାପ ଆଉ
1: କଣ କରିବା ମାନେ, ତଥାପି ଆମେ ଆମର ଭାଇ ଭଉଣୀ ମାନଙ୍କୁ ଟିକେ କହିଦବା ଏଇ ଟାଣ ଖରାରେ, ଯେମିତି ସେ ଭାଇ କହୁଛି କଣ ଖରାରେ ଗଲା କାମକୁ ଅଚତା ହେଇଯାଇଛି, ଏ କଥା ଶୁଣିଥିଲି ଆମର ହାଟରେ। ଆମେ କହିବା ଯେ ଟାଣ ଖରାରେ ଦୟାକରି କେହି ଭାଇମାନେ ବା ଭଉଣୀ ମାନେ ଆମର ବାହାରକୁ ଯାଆନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ ବି କରନ୍ତୁନି। ହଁ, ଆଉ ଗୋଟିଏ କଥା ମାନେ, ଦିନ 11ଟାରୁ 3ଟା ମଧ୍ୟରେ କୌଣସି ପ୍ରକାର କଠିନ ପରିଶ୍ରମ ଆମେ କରିବାନି, ଖରାବେଳରେ ନିଆଁ ପାଖରେ ବି ଆମେ କୌଣସି କାମ କରିବା ନାହିଁ। ହଁ, ଆଉ ବୃଦ୍ଧ ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା, ରକ୍ତଚାପ, ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ଜମା ବାହାରକୁ ଯିବା ଉଚିତ ନୁହେଁ।
0: ହଁ ସତ,
1: କେହି ଅସୁସ୍ଥ ହେଲେ ତାଙ୍କର ଚିକିତ୍ସା ପ୍ରତି ଅବହେଳା କରନ୍ତୁନି। ଗାଈ ଗୋରୁମାନଙ୍କୁ ଟାଣ ଖରାରେ ବାହାରକୁ ଛାଡ଼ନ୍ତୁ ନାହିଁ, ସେମାନଙ୍କୁ ଛାଇରେ ରଖି ନିୟମିତ ପାଣି ପିଇବାକୁ ଦିଅନ୍ତୁ। ଆଉ ଗୋଟେ କଥା ମାନେ, କଣ କରିବା ଉଚିତ, ଜରୁରୀ କାମରେ ବାହାରକୁ ଯିବା ବେଳେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା, ଛତା ବ୍ୟବହାର କରିବା, ବାହାରକୁ ଯିବା ସମୟରେ ଯଥେଷ୍ଟ ପରିମାଣର ପାଣି ପିଇବା, ଆଉ ପାଣି ବୋତଲଟିଏ ସାଙ୍ଗରେ ନବାକୁ ଯେମିତି ନ ଭୁଲିବା। ହାଲକା ଆଉ ଢିଲା ପୋଷାକ ପିନ୍ଧିବା, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ORS ଦ୍ରବଣ, ପଣା, ତୋରାଣୀ, ଘୋଳ ଦହି ଇତ୍ୟାଦି ପିଇବା, ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା, ହାଲିଆ ଲାଗିଲେ ଛାଇ ଜାଗା ବା ପବନ ଚଳାଚଳ କରୁଥିବା ସ୍ଥାନରେ ବିଶ୍ରାମ ନବା। ବୁଝିଲୁ ଟି?
0: ହଁ ପରା, ହେଲେ ସୀତାପା, ଏ ସବୁ କଥା ହେଲା ମୋ ମନ ଟିକେ ଭାରି ଚଞ୍ଚଳ ହୋଇ ଉଠିଲାଣି। ଆମେ ଗୋଟିଏ ଭଜନ ଶୁଣିଲେ କେମିତି ହୁଅନ୍ତା?
1: ଆଉ ପଚାରିବାକୁ ଅଛି, ସହଜ ତ ତୁ କହୁଛୁ, ତତେ କାଇଁ କେମିତି କେମିତି ଲାଗୁଛି, ଭଲ ଲାଗୁନି? ହଉ, ଭଜନ ଟିକେ ଶୁଣିବା, ଆଗକୁ ବଢିବା।
0: ହଁ ହଁ।

0: ବୁଝିଲ ସୀତାପା, ଏତେ ସୁନ୍ଦର ଭଜନଟିଏ ଆଉ ଥରେ ଇଚ୍ଛା ହଉଛି ଶୁଣିବା ପାଇଁ, ଇଏ ପରା ପ୍ରଭୁଙ୍କର ନାମ।
1: ତେବେ ଏତେ ସୁନ୍ଦର ଭଜନ ପାଇଁ କଣ୍ଠଶିଳ୍ପୀ ଗୀତିକାରଙ୍କୁ ଆମେ ଆମର କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଦେଇ ଆଲୋଚନାକୁ ଯିବା।
0: ହଁ ସୀତାପା,
1: ଆଲୋଚନା କଣ ରହୁଛି ମାନେ ଜାଣିଛୁ? ଆଜି ଯୋଉ ଏ ଅବସ୍ଥା ହେଇଛି, ଯୋଉ ପରିବେଶର ଅବସ୍ଥା, ଗରମ ଯେ ସହି ହଉନି, ଶୀତ ଯେ ଶୀତ ହଉଛି, ବର୍ଷା ଯେ ଚାରି ମାସେ ଛଅ ମାସେ ଛାଡିବାର ନା ନହୁନି, ଏ କଥାକୁ ଆଖି ଆଗରେ ରଖି ବର୍ତ୍ତମାନ ବିଶେଷଜ୍ଞ ମାନେ କହିଲେଣି ଯେତେ ଅଧିକା ଅଧିକା ଗରମ ହବ ସେତେ ଆଗାମୀ ଦିନରେ ମରୁଡି ପଡିବ। ବୁଝିପାରୁଛୁ ତ? ବହୁତ ଦିନ ତଳେ ଯୋଉ ମରୁଡି ପଡିଥିଲା ସେଇ ସମସ୍ୟା ଆସି ଦେଖା ଦେଇପାରେ, କିନ୍ତୁ ସବୁର ମୂଳରେ ସେଇ ଆମେ ଯୋଉ ପରିବେଶକୁ ନଷ୍ଟ କରୁଛେ, ଆମେ ଅଧିକା ଘରଦ୍ୱାର କରୁଛେ, ଆମେ ଗଛ କାଟୁଛେ, ଏଇ ସବୁ ସମସ୍ୟା ଯୋଗୁଁ ଆଜି ଏ ଅବସ୍ଥାଟି ହେଇଛି।
0: ହଁ ସତ କଥା ତ ସୀତାପା, ଆଉ
1: କିନ୍ତୁ ଆଉ ଗୋଟିଏ ବଡ଼ କଥା କଣ, ତାରି ଭିତରେ ଆମର ଏ ପରିବେଶର ଅସମାନତା ଭିତରେ ମହୁମାଛି ବଂଶ ବି କମି କମି ଗଲାଣି, ଯିଏକି ଆମ ସମାଜକୁ ଆମ ପରିବେଶକୁ ଭାରସାମ୍ୟ ରକ୍ଷା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ ସିଏ ହଉଛି ମହୁମାଛି। ମହୁମାଛି ଯୋଗୁଁ ଆମେ ଖାଦ୍ୟ ମଧ୍ୟ ସେ ଆମକୁ ଦିଏ। ତେବେ ଇଏ ସବୁ ପାଇଁ ମହୁମାଛି କାହିଁକି ଆମ ପାଇଁ ଏତେ ଆବଶ୍ୟକ, ଆମ ସମାଜ ପାଇଁ, ଆମ ପରିବେଶ ପାଇଁ, ତାହାରି ଉପରେ ଆଜି ଆଲୋଚନାଟିଏ ଅଛି।
0: ଆଚ୍ଛା, ବହୁତ ସୁନ୍ଦର ଆଲୋଚନା, ତାହେଲେ ଆଉ ବିଳମ୍ବ କରିବାନି, ଶୁଣି ନବା।
1: ହଉ, କଥାରେ ଅଛି ମହୁମାଛି ଯୋଗୁଁ ଏ ବିଶ୍ୱ ବଞ୍ଚିଛି। ଆମେ ବାପା ଜେଜେବାପାଙ୍କ ଠୁ ଶୁଣିଛୁ ଯେ ଆଜି ଯୋଉ ଫଳ ଆମେ ଖାଉଛୁ ସେଟା ମହୁମାଛିର ଦାନ। ମହୁମାଛି ନଥିଲେ ଏ ବିଶ୍ୱ, ଏ ଚରାଚର ଆଜି ବଞ୍ଚିନଥାନ୍ତା, କାରଣ ଖାଦ୍ୟ ନଥିଲେ ଯେକୌଣସି ଜୀବ ବଞ୍ଚିବ କେମିତି? ଏସବୁ ସମ୍ଭବ କେବଳ ମହୁମାଛି ପାଇଁ ହେଇପାରିଛି। ତେବେ ଆମେ ଦେଖୁଛୁ ଆସ୍ତେ ଆସ୍ତେ ବିଭିନ୍ନ ପ୍ରକାର ସମସ୍ୟା, ସେ ପାଣିପାଗର ସମସ୍ୟା ହଉ ବା ମଣିଷ କୃତ ସମସ୍ୟା ହଉ, ମହୁମାଛିର ବଂଶ ଆସ୍ତେ ଆସ୍ତେ ଲୋପ ପାଇବାରେ ଲାଗିଛି, ଯୋଉଟା ସମସ୍ତଙ୍କ ପାଇଁ, ସାରା ବିଶ୍ୱ ପାଇଁ ଆଜି ଚିନ୍ତାର ବିଷୟ ପାଲଟିଛି। ଏବେ ତ ଆମର ଗଲା ବିଶ୍ୱ ମହୁମାଛି ଦିବସ, କିଭଳି ଭାବରେ ସମସ୍ତଙ୍କ ଭିତରେ ଗୋଟିଏ ସଚେତନତା ସୃଷ୍ଟି କରାଯାଇପାରିବ, ଆମେ ମହୁମାଛିର ବଂଶ ବୃଦ୍ଧି ପାଇଁ କଣ କରିପାରିବା, କୋଉ କୋଉ କର୍ମ କରିବା ଦ୍ୱାରା ସେମାନଙ୍କର ବଂଶ ବୃଦ୍ଧି ପାଇବ, ଏସବୁ ଉପରେ ଚିନ୍ତା କରିବାର ସମୟ ଆସିଛି। ଏଇ ଯୋଉ ଦିବସ ଆଜି ବିଶ୍ୱ ପାଳନ କରୁଛି ତା ଗୁରୁତ୍ୱକୁ ଉପଲବ୍ଧି କରି ଆଜି ଆମେ ଗୋଟିଏ ଆଲୋଚନା ରଖିଛୁ, ସମାଜ ପରିବେଶ ପାଇଁ ମହୁମାଛି ଚାଷର ଉପକାରିତା। ଆଜି ଏ ସମାଜ, ଏ ପରିବେଶ ତାକୁ କିଭଳି ଭାବରେ ମହୁମାଛିର ବଂଶ ବିସ୍ତାର ପାଇଁ ସାହାଯ୍ୟ କରିବ, ଏହା ହେଲା ଆଜିର ଆମର ଆଲୋଚନା। ଏ ଆଲୋଚନାକୁ ଆଗକୁ ବଢାଇବା ପାଇଁ ଆମ ପାଖରେ ଆଜି ଉପସ୍ଥିତ ଅଛନ୍ତି ଡକ୍ଟର ପ୍ରଭାସିନୀ ବେହେରା, ଯିଏକି ମୁଖ୍ୟ ଗବେଷିକା ଅଛନ୍ତି ସର୍ବଭାରତୀୟ ସଂଯୋଜିତ ମହୁମାଛି ଗବେଷଣା ପ୍ରକଳ୍ପ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ। ମ୍ୟାଡାମ ନମସ୍କାର।
2: ନମସ୍କାର।
1: ବିଶ୍ୱ ମହୁମାଛି ଦିବସ, ତାର ଯୋଉ ଉପକାରିତା ରହୁଛି, ବିଶ୍ୱ ମହୁମାଛି ଦିବସର ଯୋଉ ଆହ୍ୱାନ ରହୁଛି, ତାକୁ ଆଖି ଆଗରେ ରଖି ଆପଣ ଆଜି କଣ କହିବେ, ଏ ପରିବେଶ, ଏ ସମାଜ, ତା ପାଇଁ ମହୁମାଛିର ଆବଶ୍ୟକତା କେତେ ରହିଛି?
2: ଆଜି ବିଶ୍ୱ ମହୁମାଛି ଦିବସ ଆମେ ପ୍ରତିବର୍ଷ ମେ ମାସ 20 ତାରିଖରେ ପାଳନ କରିଆସୁଛେ। ଏହି ଅବସରରେ ଏଇଟାକୁ ବି ଆମେ ସାପ୍ତାହିକ ପର୍ଯ୍ୟନ୍ତ ବି ପାଳନ କରୁଛେ ବିଶ୍ୱ ସାରା। ସେଥିପାଇଁ ଏହି ଅବସରରେ ମୁଁ ଆମ ଓଡ଼ିଶାବାସୀ ତଥା ଆମ ସମସ୍ତ ଅଗ୍ରଣୀ ମହୁଚାଷୀ ମାନଙ୍କୁ ମୁଁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଏହି ବର୍ଷର ଆକ୍ଚୁଆଲି ଯେତେବେଳେ ଆମେ ଗୋଟେ ମହୁଚାଷ କରୁଛେ ବା ମହୁ ଏବଂ ମହୁମାଛି ବିଷୟରେ ଜାଣୁଛେ, ଆଉ ଆମ ପୃଥିବୀରେ ଆମ ଅଜଣତରେ ପ୍ରାୟ 20,000 ପ୍ରକାରର ମହୁମାଛି ଅଛନ୍ତି, ଯିଏକି ପ୍ରତ୍ୟେକ ଏବଂ ପରୋକ୍ଷରେ ଆମକୁ ବହୁତ ପ୍ରକାରରେ ସାହାଯ୍ୟ କରନ୍ତି। ପ୍ରତ୍ୟକ୍ଷରେ ସେମାନେ ଯେମିତି ଆମକୁ ଗୋଟେ ବାକ୍ସରୁ ବା ମହୁଚାଷ କଲେ ଆମେ ମହୁ ପାଉଛେ, ଆନୁଷଙ୍ଗିକ ଉପାଦାନ ହିସାବରେ ମହମ ପାଉଛେ, ରୟାଲ ଜେଲି ବା ରାଜଭୋଗ ପାଉଛେ, ପୋଲେନ୍ ପାଉଛେ, ପ୍ରୋପୋଲିସ୍ ପାଉଛେ ଏବଂ ବି ଭେନମ୍ ପାଉଛେ। କିନ୍ତୁ ପରୋକ୍ଷରେ ଆମ ଅଜାଣତରେ ବା ଆମ ବିୟଣ ଆମ ଆଖି ପଛରେ ସେମାନେ ଆମକୁ ବହୁତ ସାରା ଉପକାର ଦିଅନ୍ତି। କୋଉ ରୂପରେ ଦିଅନ୍ତି ନା ପଲିନେସନ ବା ପରାଗ ସଙ୍ଗମ କରିକି। ଆମ ପରିବେଶରେ ଆପଣ ଯେଉଁ ସବୁ ଗଛ ଲଗେଇଛନ୍ତି ସବୁକୁ କଣ ଆମେ ମଞ୍ଜିପୋତି ଗଛ କରିବା

0: ଭାବୁଛି, କିନ୍ତୁ ଆମ ଚାରିପାଖରେ ବିଭିନ୍ନ ପ୍ରକାରର ଜୈବ ବିବିଧତା ବଞ୍ଚେଇ ରହିଛି, ଆଉ ଏଇଟା କିପରି ଅଛି ନା କେବଳ ମହୁମାଛିଙ୍କ ଦ୍ଵାରା ହେଇଛି, କାରଣ ସେମାନେ ଆମ ବିନା ସାହାଯ୍ୟରେ ସେମାନେ ଫୁଲକୁ ଫୁଲ ଉଡି ବୁଲି ତାହାର ପରାଗ ସଙ୍ଗମ କରନ୍ତି, ଯାହାଦ୍ୱାରା କି ପରବର୍ତ୍ତୀ ସମୟରେ ସେଇ ଗଛରୁ ନେକ୍ସଟ ଜେନେରେସନର ଗଛ ପୁଣି ବାହାରେ, ଯାହାଦ୍ୱାରା କି ଆମର ପରିବେଶର ଜୈବ ବିବିଧତାଟାକୁ ସେମାନେ ବଞ୍ଚେଇ ରକ୍ଷା କରିପାରିଛନ୍ତି। ଆଉ ଏଇସବୁ ମହୁମାଛିକୁ କିପରି ଆମ ପରିବେଶରେ ସୁରକ୍ଷା ଦବା, ତାଙ୍କର ପପୁଲେସନ ବା ତାଙ୍କୁ କେମିତି ବଢେଇବା, ଆଉ ସେମାନେ ଆମକୁ କେମିତି ତାଙ୍କ ତରଫରୁ ଆମକୁ କିପରି ପଲିନେସନରେ ସାହାଯ୍ୟ କରିବେ, ଖାଦ୍ୟର ପ୍ରଡକ୍ସନ ପ୍ରଡକ୍ଟିଭିଟି ମାନେ ଗଛର ଉତ୍ପାଦନ ଶକ୍ତି ଏବଂ ଉତ୍ପାଦିକା ଦୁଇଟା ଯାକକୁ ସେମାନେ ବଢେଇ ପାରିବେ, ସେ ବିଷୟରେ କୁ ନେଇକି ଆକ୍ଚୁଆଲି ଏଇ ଯୋଉ ମହୁମାଛି ଦିବସ ଆମର ପ୍ରତିବର୍ଷ May 20 ପାଳନ କରାଯାଉଛି। ଆକ୍ଚୁଆଲି May 20 ଆମର ୱାର୍ଲଡ ହନିବି ଡେ ରହିଛି, ଆମର ୟୁନାଇଟେଡ ନେସନ ଏହାକୁ ଠିକ କରିଛି। କେମିତି ଠିକ କରିଛି ନା, ଆମର ଜଣେ ଆଣ୍ଟନ ଜାନ୍ସା ବୋଲିକି ଜଣେ ସ୍ଲୋଭାନିଆର ଆମର ପ୍ରୋଗ୍ରେସିଭ ବି କିପର, ସିଏ ପ୍ରଥମ କରିକି ବୈଜ୍ଞାନିକ ପଦ୍ଧତିରେ ମହୁ ଚାଷ 1734 ଆରମ୍ଭ କରିଥିଲେ। ତାଙ୍କର ଜନ୍ମ ଦିବସକୁ ମନେ ରଖିବା ପାଇଁ କି ଆମର ବିଶ୍ୱସ୍ତରୀୟ ମହୁମାଛି ଦିବସ May 20 ପାଳନ କରା ହୋଇ ଆସୁଛି ଆମର 2018 ଠାରୁ। 2017 ପ୍ରଥମେ ଏଇ ଦିନଟାକୁ ପ୍ରପୋଜ କରାଯାଇଥିଲା, କିନ୍ତୁ ତା ପୂର୍ବରୁ ଅନ୍ୟ ଦିବସ ମାନଙ୍କରେ ଏହାକୁ ପାଳନ କରାଯାଉଥିଲା, କିନ୍ତୁ 2018 ଠାରୁ ଆମର ଏଇ May 20 ବିଶ୍ୱ ମହୁମାଛି ଦିବସ ରୂପେ ଆମେ ପାଳନ କରୁଛେ। ଆଉ ଏଇ ମହୁମାଛି ଦିବସରେ ପ୍ରତି ବର୍ଷ ବିଭିନ୍ନ ପ୍ରକାର ଆଭିମୁଖ୍ୟ ରହିଥାଏ। ଆମର 2026 ୱାର୍ଲଡ ହନିବି ଡେ ବା ବିଶ୍ୱ ମହୁମାଛି ଦିବସର ଉଦ୍ଦେଶ୍ୟ ରହିଛି ବି ଟୁଗେଦର ଫର ପ୍ଲାଣ୍ଟ ଆଣ୍ଡ ପ୍ଲାନେଟ୍ ଏ ପାର୍ଟନରସିପ୍ ଦାଟ ସଷ୍ଟେନ୍ସ ଅସ୍ ଅଲ୍। ଏହାର ମାନେ ହଉଛି ଆମେ ମହୁମାଛି ଏବଂ ଆମେ ସମସ୍ତେ ଏକାଠି ହବା, ଯୋଉଟାକି ଆମେ ପ୍ରତି ଗଛ ଉଦ୍ଭିଦ ପାଇଁ ଏବଂ ଆମର ଗ୍ରୀନ୍ ଗ୍ଲୋବ ଯାହା ଆମର ପୃଥିବୀ ପାଇଁ କି ମିଶିକି କାମ କରିବା, ଯୋଉଟାକି ଆମ ସମସ୍ତଙ୍କୁ ବଞ୍ଚେଇବାରେ ସେ ସାହାଯ୍ୟ କରିବ।
1: ପ୍ରଥମେ ମୁଁ ଯୋଉଟା କହିଥିଲି ଯେ ସମାଜ ଆଉ ପରିବେଶ ପାଇଁ ଏହାର ଆବଶ୍ୟକତା ରହିଛି। ଆଜି ଯଦି ଜୀବ ସମାଜ ବଞ୍ଚିଛି, ମଣିଷ ନୁହେଁ ଜୀବ ସମାଜ, କେବଳ ମହୁମାଛି ପାଇଁ ସମ୍ଭବ ହୋଇଛି, ତେବେ ମହୁଟିକି ଆମେ ଅମୃତ ବୋଲି କହିଥାଉ। ଆପଣଙ୍କର ଛୋଟ ପିଲା ଯଦି ଜନ୍ମ ହଉଛି, ମା କ୍ଷୀର ନାହିଁ, ତାକୁ ମହୁ ପାଣି ଦେଇକିରି ବଞ୍ଚେଇକି ରଖାଯାଉଛି। ଆଉ ବିଭିନ୍ନ ପ୍ରକାର ରୋଗ ସମସ୍ୟା ହେଲେ ଆମେ ମହୁଟାକୁ ବ୍ୟବହାର କରୁ। ଆମର ଯୋଉ ପଞ୍ଚାମୃତ 5 ଜିନିଷ, ତା ଭିତରେ ମହୁର ଗୁରୁତ୍ୱ ରହିଛି। ଆଜିକାଲି ଯୁଗରେ ବି ଯୋଉ କହୁଛନ୍ତି ଡାଇବେଟିସ୍ ପେସେଣ୍ଟ ହେଲାଣି, ସିଏ ଚିନି ବଦଳରେ ଗୁଡ଼ ବଦଳରେ ଯଦି ମହୁ ଖାଉଛି, ତାହାର ମଧ୍ୟ କୌଣସି ଅସୁବିଧା ହଉନି, ତା ସ୍ୱାସ୍ଥ୍ୟ ପାଇଁ ସେଟା ଠିକ୍ ରହୁଛି। ଏତେ ଆବଶ୍ୟକତା ଯୋଉଠି ରହୁଛି ମହୁର, ମହୁରୁ ମଧ୍ୟ ବିଭିନ୍ନ ପ୍ରସାଧନୀ ସାମଗ୍ରୀ ତିଆରି ହଉଛି, କୋଉ ଜିନିଷରେ ମହୁର ବ୍ୟବହାର ନାହିଁ ଆମେ ଜାଣି। ତେବେ ମହୁ ଚାଷଟିଏ ଯଦି ଜଣେ ଭାଇ କରିବ, ନିଶ୍ଚିତ ଭାବରେ ଆଗକୁ ବଢିବ। ଆପଣ ତ ସେ ବିଭାଗରେ ରହୁଛନ୍ତି ଏବଂ ଗବେଷିକା ଅଛନ୍ତି, ଗବେଷଣା କରୁଛନ୍ତି, ଆପଣ କୁହନ୍ତୁ ମ୍ୟାଡାମ, ଯଦି ଆମେ ଆମର ଚାଷୀ ଭାଇ ଭଉଣୀ ମାନେ ମହୁ ଚାଷ କରିବାକୁ ଚାହିଁବେ, ସାଧାରଣ ଭାବରେ ଗରିବ ମହିଳାଟି ମହୁ ଚାଷ ପାଇଁ ତାକୁ କଣ ଦରକାର ହବ, କଣ ଜିନିଷ ନେଲେ ସେ ଗୋଟେ ମହୁ ଚାଷ ତା ବାଡି ଅଗଣାରେ ମଧ୍ୟ କରିଦେଇ ପାରିବ?
0: ନିହାତି ଭାବରେ ମୁଁ ଯେମିତି କହିଲି ଯେ ବୈଜ୍ଞାନିକ ପଦ୍ଧତିରେ ସାରା ପୃଥିବୀରେ ଆମେ ବର୍ତ୍ତମାନ ମହୁ ଚାଷକୁ ଆଗେଇ ନେଉଛୁ। ଆମ ଓଡ଼ିଶାରେ 1936 ଯାଜପୁରର ବରୀ ଅଞ୍ଚଳରେ ପ୍ରଥମ କରି ବୈଜ୍ଞାନିକ ପଦ୍ଧତିରେ ମହୁ ଚାଷ ଆରମ୍ଭ ହୋଇଥିଲା। ଆଉ ଏହା ଛଡ଼ା ଆମେ ସମସ୍ତେ ଜାଣିଛେ ଆମର ଯେତେବେଳେ ଭାରତ ପରାଧୀନ ଥିଲା, ଆମର ଜାତିର ପିତା ମହାତ୍ମା ଗାନ୍ଧୀ ଖଦି ବୋର୍ଡ ଆମର ଯୋଉ ରହିଛି ନ୍ୟାସନାଲ ଲେବୁଲରେ ଭାରତ ସ୍ତରରେ ଖଦି ବୋର୍ଡରେ ମଧ୍ୟ ଏଇଟା ଗୋଟେ ଗ୍ରାମୀଣ କୁଟୀର ଶିଳ୍ପ ହିସାବରେ ଏହାକୁ ନେଇଥିଲେ। କାହିଁକି ନା ଆମର ଯୋଉ ଗାଁ ମାନଙ୍କରେ ରୁରାଲ ୟୁଥ ବା ଡ୍ରପ୍ ଆଉଟ୍ ପିଲାମାନେ ଅଛନ୍ତି, ମା ମାନେ ଅଛନ୍ତି, ସେମାନେ କିପରି ଘରେ ରହିକି ଏହାକୁ କୁଟୀର ଶିଳ୍ପ ଆକାରରେ ନେଇକି କାମ କରିପାରିବେ ଏବଂ ଏଥିରୁ 2 ରୋଜଗାର କରିପାରିବେ, ସେଥିପାଇଁ ସେବେଠାରୁ ସେ ଏହାକୁ ଆଭିମୁଖ୍ୟ ରଖିକି ଆରମ୍ଭ କରିଥିଲେ। ଆଜିକା ଦିନରେ ବି ଆମ ଭାରତର ପ୍ରାୟ 32 ଆମର ଏହି ସର୍ବଭାରତୀୟ ସଂଯୋଜିତ ମହୁମାଛି ପ୍ରକଳ୍ପ କାମ କରୁଛି, ଆଉ ଯାହାର ଆଭିମୁଖ୍ୟ ବା ଉଦ୍ଦେଶ୍ୟ ରହିଛି ବୈଜ୍ଞାନିକ ପଦ୍ଧତିରେ ଆମର ଆଗ୍ରହୀ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଟ୍ରେନିଂ ମାଧ୍ୟମରେ, ଦକ୍ଷତା କୌଶଳ ମାଧ୍ୟମରେ ତାଙ୍କୁ ମହୁମାଛି କିପରି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବେ ସେଗୁଡ଼ିକ ଶିକ୍ଷାଦାନ ଦିଆଯାଉଛି। ରିସର୍ଚ୍ଚ ମାଧ୍ୟମରେ, ଗବେଷଣା ମାଧ୍ୟମରେ ମହୁମାଛି ଚାଷରୁ କ'ଣ କ'ଣ ଆମେ ଉପକାରିତା ପାଇପାରିବା, କ'ଣ କ'ଣ ପ୍ରଡକ୍ଟ ପାଇପାରିବା, ତାକୁ କିପରି ଆମେ ଭାଲ୍ୟୁ ଆଡିସନ ଦେଇକି ଆମେ ଲୋକଙ୍କ ପାଖରେ, ଜନସାଧାରଣଙ୍କ ପାଖରେ ପହଞ୍ଚେଇ ପାରିବା, ତା ଉପରେ ବି ଗବେଷଣା ହେଉଛି। ସେଥିପାଇଁ ଏହା ପାଇଁ କି କୌଣସି ଦ୍ୱନ୍ଦ୍ୱ ନାହିଁ। ଆମ ପାଖରେ ଯଦି ଜଣେ ସାଧାରଣ

0: କଣ ଚାଷୀ ଭାଇ ମା ହୁଅନ୍ତୁ ଭାଇ ହୁଅନ୍ତୁ ବା ପିଲାମାନେ ସ୍କୁଲ ଡ୍ରପ୍ ଆଉଟ୍ ପିଲାମାନେ ହୁଅନ୍ତୁ, ସେମାନେ ଯଦି ଆତ୍ମନିର୍ଭର ହବା ପାଇଁ ଚାହୁଁଛନ୍ତି ତାହେଲେ ବୈଜ୍ଞାନିକ ପଦ୍ଧତିର ମହୁ ଚାଷ ଗୋଟେ ବିକଳ୍ପ ପନ୍ଥା, ଯୋଉଟାକି ତାଙ୍କୁ ରୋଜଗାର ହିସାବରେ ଯୋଗାଇ ଦେଇପାରିବ ଏବଂ ପରବର୍ତ୍ତୀ ଅବସ୍ଥାରେ ସେମାନେ ଏହାକୁ ଉଦ୍ୟୋଗୀକରଣ ହିସାବରେ ନେଇକି ଜଣେ ଉଦ୍ୟୋଗୀ ମଧ୍ୟ ହେଇପାରିବେ।
1: ତେବେ ମ୍ୟାଡାମ ଆଜି ଯଦି ଆମେ ଆଲୋଚନା କରିବା ଆମର ପୁରୀ ଜିଲ୍ଲାକୁ, ପୁରୀ ଜିଲ୍ଲାର ଯୋଉ ମାଟି ପାଣି ପବନ ଆମର ଏଠିକାର ଆମେ ଦେଖୁଛୁ, କିଛି ମାତ୍ରାରେ ଆମର ଭାଇ ଭଉଣୀ ମାନେ ସବୁ ମହୁ ଚାଷ କରୁଛନ୍ତି, କିନ୍ତୁ ମହୁ ପାଇଁ ଆସ୍ତେ ଆସ୍ତେ ଆମର ଚାଷୀ ଭାଇ ଭଉଣୀ ମାନଙ୍କର ମତ, ଯୋଉ ଫୁଲରୁ ଅଧିକା ମହୁ ମିଳିବ ସେ ଗଛ ଗୁଡିକ ବିଲୋପ ହେଇଯାଉଛି। ଆପଣ ଏଠି ଆମ ପୁରୀ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କହିବେ, ଯଦି ସେମାନେ ମହୁ ଚାଷ କରିବାକୁ ଚାହାନ୍ତି ଆମକୁ ଏଠି ସେମାନଙ୍କୁ କଣ କରିବାକୁ ପଡିବ?
0: ନିହାତି ଭାବରେ ଏଇଟା ତ ଆମ ମହୁ ଚାଷର ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ଯେ ଆମେ ଖାଲି ମହୁ ଚାଷ ବା ବାକ୍ସ ବସେଇ ଦେଲେ ହବ ନାହିଁ, ତାଙ୍କର ବି ଫୋରେଜିଂ ବା ମହୁମାଛିର ଚରା ବୃକ୍ଷ ଉପରେ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡିବ। ସେ ଚରା ବୃକ୍ଷ ସେ ବଡ ବୃକ୍ଷ ହଉ କିମ୍ବା ସ୍ରବ ଜାତୀୟ ହଉ, ଛୋଟ ଗୁଳ୍ମ ହଉ କିମ୍ବା ଆମର ଔଷଧୀୟ ବୃକ୍ଷ ହଉ, ତା ଉପରେ ବି ଧ୍ୟାନ ଦେବାକୁ ପଡିବ। ମହୁ ଚାଷ କଲେ ସାଧାରଣତଃ ମହୁମାଛି ମାନେ ତାଙ୍କର ଚରା ବୃକ୍ଷ ଉପରେ ନିର୍ଭର କରିଥାନ୍ତି, କଣ ପାଇଁ ନା ଆମର ପରାଗ ରେଣୁ ଏବଂ ମକରନ୍ଦ ପାଇଁ, ଯାହାକୁ ସେମାନେ ସଂଗ୍ରହ କରିକି ଆମର ମହୁ ପ୍ରସ୍ତୁତ କରିଥାନ୍ତି। ଏବଂ ଏହି ଯୋଉ ପରାଗ ରେଣୁ ଏବଂ ମକରନ୍ଦ ଥିବା ଗଛ ଗୁଡିକ ସାଧାରଣତଃ ଆମର ବଡ ବଡ ଗଛ ଯେମିତି ଆମର ତେନ୍ତୁଳି, କରଞ୍ଜ, ନିମ ସଜନା, ୟୁକାଲିପଟାସ, ଆମର ପୁରୀ ଜିଲ୍ଲାରେ ବିଶେଷ ଭାବରେ ଦେଖା ଦେଉଥିବା ଆମର ନଡ଼ିଆ ଗଛ, ଏଗୁଡିକ ବିଶେଷ ଭାବରେ ତାଙ୍କ ପାଇଁ କି ଆଦୃତ ଏବଂ ଏହି ଗଛରୁ ସେମାନେ ସାଧାରଣତଃ ମକରନ୍ଦ ଏବଂ ପୋଲିନକୁ ନେଇକି ବା ପରାଗରେଣୁକୁ ନେଇକି ମହୁ ପ୍ରସ୍ତୁତ କରନ୍ତି।
2: ହଁ ସୀତାବା, ମହୁ ମାଛିର ଏତେ ଭଲ ଗୁଣ ଅଛି, ପ୍ରକୃତରେ ସେ ଆମର ବନ୍ଧୁ, ସେ ପରିବେଶର ସୁରକ୍ଷାରେ ବହୁତ ସାହାଯ୍ୟ କରେ, ସେ ପରାଗ ସଙ୍ଗମରେ ବହୁତ ସାହାଯ୍ୟ କରେ, ପଞ୍ଚାମୃତ ଭିତରେ ମହୁ ହଉଛି ଅନ୍ୟତମ, ତେଣୁ ମହୁର ଅନେକ କିଛି ଗୁଣ ରହିଛି।
1: ବାସ ବାସ, ତେବେ ଏତେ ସୁନ୍ଦର ଆଲୋଚନା ପାଇଁ ଆଜି ଯୋଉ ଆମର ବିଶେଷଜ୍ଞ ମହାଶୟ ଥିଲେ ଆମର ମହୁ ବିଷୟରେ କହିଲେ, ତାଙ୍କୁ ଆମେ ଆମର କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଜଣେଇ ଏବେ ଯିବା ବିଜ୍ଞାପନ ଶୁଣିବା।
2: ହଉ ଶୁଣିବା।
3: ପ୍ରଧାନମନ୍ତ୍ରୀ କିସାନ ମାନଧନ ୟୋଜନା।

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି

0: ପରିବାରର କିଏ ସବୁ ମହୁ ଚାଷ କରୁଥିଲେ କି?
1: ହଁ, କରୁଥିଲେ ମୋ ଶ୍ୱଶୁର କରୁଥିଲେ, ଆଉ ତାପରେ ମୋ ହଜବେଣ୍ଡ ବି କିଛି କରୁଥିଲେ। ତାପରେ ଏମିତି ଆମେ ଟ୍ରେନିଂ ନେଇକି, ମୋ ହଜବେଣ୍ଡ ଟ୍ରେନିଂ ନେଇଥିଲେ, ତାପରେ ମୁଁ ବି ଟ୍ରେନିଂ ନେଲି। ଅଧିକ ଆମେ ବଢ଼େଇକି ଆରାମରେ ରୋଜଗାର କରିକି ଚଳୁଛୁ।
0: ଭାରି ଖୁସି ଲାଗିଲା ଗୋଟିଏ କଥା, ଯେ ଆରାମରେ ଆମେ ଚଳୁଛୁ ଏଇ ମହୁ ଚାଷରୁ ରୋଜଗାର କରି। ନିଶ୍ଚିତ ଭାବରେ ଆମର ଅନ୍ୟ ଭାଇ ଭଉଣୀ ମାନେ ଆପଣଙ୍କ କଥା ଶୁଣୁଥିବେ। ଭଉଣୀ କେତୋଟି ବାକ୍ସ ବସେଇଛନ୍ତି?
1: ମିନିମମ୍ 50ଟା ବାକ୍ସ ବସେଇଛୁ ଆମେ।
0: ଆଉ ଅଧିକା ବସେଇବାକୁ ଅସୁବିଧା କିଛି ହେଲା କି?
1: ନାଇଁ, କିଛି ଅସୁବିଧା ନାହିଁ। ପ୍ରତ୍ୟେକ ବର୍ଷ ବଢ଼ୁଛି, ବାକ୍ସ ବଢ଼ୁଛି ବସିବା ପାଇଁ। ଆମର କିଛି ଅସୁବିଧା ନାହିଁ, ଆମେ ଖାଲି ଜାଗା ଟିକେ ଅଧିକ ପାଇଲେ ବସିବୁ।
0: ତେବେ ଗୋଟିଏ ନୂଆ କରି ଚାଷୀ ଭାଇ ହଉ ବା ଭଉଣୀ, ଯଦି ମହୁ ବାକ୍ସ ବସେଇବାକୁ ଚାହିଁଲା ବା ମହୁ ଚାଷ କରିବାକୁ ଚାହିଁଲା, କ'ଣ କ'ଣ ତାର ନିହାତି ଆବଶ୍ୟକ ଜିନିଷ?
1: ନିହାତି ତ ଆବଶ୍ୟକ, ସେ ମହୁ ମାଛି ବିଷୟରେ ଜାଣିବେ, ନିହାତି ତ ସେ ଟ୍ରେନିଂ ନବା ଦରକାର ଜାଣିବା। ତାଙ୍କ ପାଖରେ ତ ଆଜିକାଲି ତ ସବୁ ଜିନିଷ ସୁବିଧା ହେଇଗଲାଣି, ଖାସ କରି କେବିକେ। ଆମ ଏରିଆ କଥା କହୁଛି, ଆମ ପୁରୀ ଡିଷ୍ଟ୍ରିକ୍ଟ କଥା କହୁଛି, କେବିକେରେ ତ ଆରାମରେ ତାଙ୍କୁ ଟ୍ରେନିଂ ମିଳିଯିବ। ନିହାତି ଜାଣିବା ଦରକାର, ଜାଣିସାରିଲା ପରେ ନିଜ ଇଚ୍ଛାରେ ଇଚ୍ଛୁକରେ ନିହାତି ବସେଇ ପାରିବେ ଆରାମରେ ବାକ୍ସରେ।
0: ବସେଇବେ ଯେ,
1: ଆଜ୍ଞା
0: କିନ୍ତୁ ମହୁ ଚାଷଟିଏ କରିବା ପାଇଁ ହେଲେ କୋଉ କୋଉ ଜିନିଷ, ଅର୍ଥାତ୍ ଯୋଉ ବାକ୍ସ
1: ଆଜ୍ଞା,
0: ଆଉ ଯୋଉ କଲୋନୀ ଆଉ କ'ଣ କ'ଣ ଜିନିଷ
1: ସବୁ
0: ଦରକାର?
1: ଜିନିଷ ତମେ ତାଙ୍କୁ ଦେଖିବା ପାଇଁ ଗୋଟେ ଏକ୍ସଟ୍ରା ମହୁ ମାରିବା ପାଇଁ ଏକ୍ସଟ୍ରା ଗୋଟେ ମେସିନ୍ ଦରକାର, ସ୍ମୋକର୍ ଦରକାର, ବି ଭେଲ୍ ଦରକାର, ତାପରେ କୁଇନ୍ ଗେଟ୍ ଦରକାର। ଏମିତି ବହୁତ କିଛି ଜିନିଷ ନିହାତି ଗୋଟେ ଭାବରେ ହେଲେ ବି ଭେଲ୍, ସ୍ମୋକର୍, କୁଇନ୍ ଗେଟ୍,
0: ବାକ୍ସ,
1: ବାକ୍ସ,
0: କଲୋନୀ,
1: କଲୋନୀ,
0: ଏ ସବୁ ମିଶି ଆପଣ ତ କରୁଛନ୍ତି ଗୋଟେ ନୂଆ କଲେ, ଏ ସବୁ ଯୋଉ ଜିନିଷ ଗୁଡା କହିଲେ, କେତେ ଟଙ୍କା ଲାଗିବ ଗୋଟେ ନୂଆ କରି ଯଦି ଜଣେ କରିବାକୁ ଚାହିଁବ?
1: ନୂଆ କରିବାକୁ ଚାହିଁଲେ ନିହାତି ଗୋଟେ ମିନିମମ୍ 4,000 ଟଙ୍କା ଭିତରେ
0: ହେଲେ
1: ପଡ଼ିଯିବ।
0: ହେଇଯିବ?
1: ହଁ, ହେଇଯିବ, ଗୋଟେ ବାକ୍ସ ମନ୍ଥରେ 4,000-4,500 ଭିତରେ ହେଇଯିବ।
0: ତେବେ ଭଉଣୀ ଆଉ ଗୋଟିଏ କଥା ବୁଝିବାକୁ ଇଚ୍ଛା ହେଉଛି, ଯେ ଆମେ ଯେତେବେଳେ ମହୁ ମାଛି ଚାଷ କରୁଛେ, ମହୁ ଫୁଲରୁ ମିଳେ,
1: ଫୁଲରୁ
0: ଗୋଟିଏ
1: ମିଳେ,
0: ଚାଷୀ ଭାଇଟିଏ ଯେତେବେଳେ ମହୁ ବାକ୍ସଟିଏ ବସେଇବ, ସେ ତାର ପାରିପାର୍ଶ୍ୱିକ ଅବସ୍ଥା କ'ଣ ଦେଖିକିରି ବସେଇବ? କୋଉ ଗଛ ରହିବା ଦରକାର, କୋଉ କୋଉ ଗଛ ଅଛି, ସେଠି ଗଛ ଅଛି କି ନାହିଁ, ଏସବୁ ବିଷୟରେ ସେ ଧ୍ୟାନ ଦବ ନା ନାହିଁ?
1: ନିହାତି ଦେବେ। କାହିଁକି ନା ଯଦି ସେ ଅଧିକ ମହୁ ଯଦି ଗୋଟେ ଯୋଡ଼େ ବସେଇଲେ, ଏମିତି କିଛି ଆବଶ୍ୟକ ନାହିଁ, ତାଙ୍କ ପାଇଁ ଏକ୍ସଟ୍ରା କିଛି କାମ କରିବାକୁ ପଡ଼ିବ। ନିହାତି ତାଙ୍କ ବାରି ବଗିଚା ବା ପାଖ ଆଖ ଲୋକରୁ ଯାହା ବି ହଉଛି, ଆରାମରେ ଗୋଟେ ଯୋଡ଼େ ବାକ୍ସ ବସେଇକି ନିଜେ ରଖିପାରିବେ।
0: କୋଉ କୋଉ ଗଛ ରହିବା ଦରକାର?
1: ବୈତି ଗଛ, ନଡ଼ିଆ ଗଛ, ଆଉ ଏମିତି ଯେମିତି ବାରି ଘରେ ଆକାଶୀ ଗଛ, ଆଉ ଏମିତି ନିଜ ବାରିଆଡ଼େ ଏବେ ତ ସବୁ ଚାଷ, ରବି ରୁବା ହଉଛି, ବିରି, ମୁଗ, କୋଳଥ, ରାଶି, ତ ଏମିତି ହଉଛି ଧାନ, ସବୁ ଜିନିଷ ପ୍ରତ୍ୟେକ ଗାଁ ଗହଳିରେ ତ ପ୍ରତ୍ୟେକ ସିଜିନରେ ଯେକୌଣସି ଫସଲ ପନିପରିବା ହଉ ହଉଛି, ଆରାମରେ ହେଇଯିବ।
0: ଆଉ ଗୋଟେ କଥା, ଯଦି ଆମର ଚାଷୀ ଭାଇ ଭଉଣୀ ମାନେ, ଏଇ ତ ବର୍ଷା ଦିନ, ଏଇ ବର୍ଷା ଦିନରେ ତାଙ୍କୁ ଖାଇବାର କିଛି ଅସୁବିଧା ହୁଏ କି, ବା ଖାଦ୍ୟ ତାଙ୍କୁ ମିଳେ ନା ମିଳେନି?
1: ନାଇଁ, ଖାଦ୍ୟ ତ ନିହାତି ଅସୁବିଧା, କାହିଁକି ନା ବର୍ଷା ଦିନେ ତ ମଣିଷ ଘରୁ ବାହାରି ପାରନ୍ତିନି, ମାଛି ବି ଘରୁ ବାହାରି ପାରିବେନି, ତାଙ୍କୁ ଖାଇବା ନିହାତି ଆମ ଦିଆହବାକୁ ପଡ଼ିବ। କାହିଁକି ନା ଯୋଉ ଚିନି ସିରା କରି ତାଙ୍କୁ, ଏଇ 3 ମାସ, 3 ମାସ ଯଦି ଚିନି ସିରା କରି ତାଙ୍କୁ ଖାଇବାକୁ ନିହାତି ପଡ଼ିବ। ଏମିତି ଚିନି ସିରା ତାଙ୍କର ବି ଅଛି, କ୍ୱାଣ୍ଟେଡ଼ ଅଛି, ଯେମିତି କେତେ ଭାଗରେ କେତେ ତୁମେ ଖାଇବାକୁ ଦବ, 2 କପ୍ ପାଣିରେ 1 କପ୍ ଚିନି ଏମିତି ଦେଲେ ତାଙ୍କୁ ଖାଇବା ପାଇଁ 3 ମାସ, ସେ ସୁସ୍ଥ ଆଉ ବଢ଼ିଆ ସେ ରହିବେ। ଆଉ ତମକୁ ତ ଏମିତି ତାଙ୍କର ବି କିଛି କାମ ହିଁ ନାହିଁ, ଖାଲି ଯେ 3 ମାସ ଯଦି ବର୍ଷା ଦିନେ ତାଙ୍କୁ ରଖିଦେଲେ ଖାଇବାକୁ ଦେଇକିରି, କିଛି ଆବଶ୍ୟକ ବି ନାହିଁ ତାଙ୍କର ବେଶୀ ଚେକ୍ କରିବାର ନାହିଁ, ସପ୍ତାହକୁ 2 ଥର ଆଉ 15 ଦିନକୁ 3 ଥର ବି ଏମିତି ଖାଇବାକୁ ତାଙ୍କୁ ଦେଲେ ସେ ଆରାମରେ ରହିବ।
0: ତାଙ୍କୁ ଖାଦ୍ୟ ସଫିସିଏଣ୍ଟ ମିଳୁଛି କି ନାହିଁ, ସେ ପ୍ରଚୁର ପରିମାଣରେ ଯେତିକି ଖାଇବା ଉପଯୋଗୀ ଖାଦ୍ୟ ପାଉଛନ୍ତି ନା ପାଉନାହାନ୍ତି? ଗୋଟିଏ ଭାଇ ହଉ ଭଉଣୀ ଯେଉଁମାନେ ଚାଷ କରୁଛନ୍ତି, ସେମାନେ ଜାଣିବେ କେମିତି?
1: ଯଦି ଅଧିକ କରୁଥିବେ, ଅଧିକ ଯଦି କମ୍ ରଖିଲେ ଜାଣିବେ, ତ ନିହାତି ବକ୍ସ ଚେକ୍ କଲେ ଜଣା ପଡ଼ିଯିବ ସେ ଖାଇବା କେମିତି ରଖୁଛନ୍ତି ନ ରଖୁଛନ୍ତି, ଦେଖିଦେବେ ବକ୍ସ ଟେକିଲେ, ମାଛି ଟେକିଲେ ଜଣା ପଡ଼ିଯିବ ଗୋଟେ ଯୋଡ଼େ ବକ୍ସରେ ଆରାମରେ ସେ ଖାଇବା, କାହିଁକିନା ପାଖ ଆଗରୁ ସଫିସିଏଣ୍ଟ ଖାଇବା ତାଙ୍କୁ ମିଳିଯିବ, ସେ ଜାଣିବି ପାରିବେ ମହୁ ବକ୍ସ ଟେକିକି ଦେଖିଦେଲେ ଜାଣିବେ। ତାପରେ ଅଧିକ ଯେଉଁମାନେ ବକ୍ସ ରଖୁଛନ୍ତି, ସେ ତ ଆଉ ଗୋଟେ ଜାଗାରେ ରଖିପାରୁନଥିବେ ନା, ଗୋଟେ ଜାଗାରେ ଖାଇବା ଗାଁ ଗହଳିରେ ଖାସ କରି ବହୁତ ରଖିବା ଟିକେ ମୁସ୍କିଲ ହେଇଯାଉଛି, କାହିଁକି ନା ଖାଇବା ମିଳୁନି, ସେ ଅଲଗା ଅଲଗା ଜାଗାରେ ରଖିଥିବେ, ଯଦି ଆରାମରେ ଖାଇବାକୁ ଦବାକୁ ପଡ଼ିବ ସିଜିନ ଅନୁସାରେ, ଖରାଦିନେ ବି ଖାଇବାକୁ ଦବାକୁ ପଡ଼ୁଛି, ଦେଖିଦେଲେ ଜଣା ପଡ଼ିଯିବ ଖାଇବା, ତାଙ୍କ ବକ୍ସ ଦେଖିକି ମାଛି ଟେକିଦେଲେ ଜଣା ପଡ଼ିଯିବ ତାଙ୍କ ଖାଇବା କେତେ ସଫିସିଏଣ୍ଟ ଅଛି ନ ଅଛି।
0: ଆପଣ ଯୋଉ 50ଟି ବସେଇଛନ୍ତି, ବସେଇଛନ୍ତି ବାକ୍ସ ସେ କୋଠି କୋଠି ବସେଇଛନ୍ତି ଗୋଟିଏ ଜାଗାରେ ନା ବିଭିନ୍ନ ଜାଗାରେ
1: ବିଭିନ୍ନ ଜାଗାରେ ଅଛି ଆମ ନିଜ ଜାଗାରେ କିଛି ଅଛି ଆଉ କିଛି ଅଲଗା ଜାଗାରେ ଆମ ଗାଁ ପାଖାପାଖି ଗୋଟେ କିଲୋମିଟର ଦୁଇ କିଲୋମିଟର ଭିତରେ ରଖୁଛୁ ମାଛ ଆମେ
0: ଯଦି ମନେକର ଆପଣ ଏତେ ଦୂରରେ ରଖିଲେ ଧର ମହୁ ହେଇଛି କିଏ ଚୋରି କରି ନେଇଯିବେ ଏମିତି ସମ୍ଭାବନା ରହିଛି ନା ରହିନି
1: ନାଇଁ ସେମିତି ତ କିଛି ପ୍ରୋବ୍ଲେମ ଆମର ଏପର୍ଯ୍ୟନ୍ତ ହେଇନି କାହିଁକି ନା ସେ ଜିନିଷରେ କେହି ଯୋଉମାନେ ନ ଜାଣିଥିବେ କେହି

0: ମାରିବେନି, ଆମେ ଯେହେତୁ ଜାଣିଛୁ ଆଉ ଆମେ ହିଁ ଦେଖିପାରିବୁ, କେହି ବି ସେମିତି କିଛି କ୍ଷତି ହେଇପାରିନି ତମର। ଏମିତି ହଁ ହଉଛି ଗାଈ କି ଅଲଗା ଷଣ୍ଢ ଫୋପାଡ଼ି ବି ଦଉଛନ୍ତି, ନ ଜାଣିଲା ଭିତରେ ବାଜିକି ଫୋପାଡ଼ି ଯାଉଛି, ତାମାନେ ଏମିତି ଜାଣିକିରି କିଏ ଚୋରି କରିପାରିବ?
1: ଆପଣ ଯେତେବେଳେ ମହୁ ବାକ୍ସରୁ ମହୁ ହେଇଗଲା, ଜାଣିବେ କେମିତି ମହୁ ଉତ୍ପାଦନ କରିବାର ସମୟ କେମିତି ଜାଣିବେ, କେମିତି ଆଣନ୍ତି କାଢନ୍ତି?
0: ମହୁ ସିଜିନ ଅନୁସାରେ ଆମର ନିହାତି ଜାନୁଆରୀ ମାସରେ ଆମର ବେଶୀ କଲେକ୍ସନ ହୁଏ, ଡିସେମ୍ବର ଜାନୁଆରୀ ମାସ ଲାଷ୍ଟ ବର୍ଷର ଲାଷ୍ଟ ମାସ ବର୍ଷର ଫାଷ୍ଟ ମାସରେ ଆମର ବେଶୀ କଲେକ୍ସନ ହୁଏ। ସେ ଆମେ କେମିତି ଜାଣୁ, ପୁରା

0: ଯେମିତି ବୈଜ୍ଞାନିକ ପ୍ରଣାଳୀରେ ଆମେ ଜାଣିଛୁ ଶିଖିଛୁ ଆରାମସେ ମାଛିକି ଝାଡିକି ତାଙ୍କୁ ସେଇ ବାକ୍ସରେ ସେ ରହିବେ, ଝାଡିକି ଆମେ ମହୁ ଆଣିକି ତାକୁ ଯେମିତି ଏକ୍ସଟ୍ରାକ୍ଟ କରିକି ମହୁ କଲେକ୍ସନ୍ କରୁ।
1: ଆଉ ସେ ମହୁ ଫେଣାଟାକୁ ନେଇ ପୁଣି ତାକୁ ନେଇ ଆସନ୍ତି ବାହାର କରି ନା ପୁଣି ରଖନ୍ତି?
0: ଫେଣାଟାକୁ ମୋ ମାଛିଟାକୁ ଝଡା ହେଇଯାଏ, ମାଛି ରହିବ ବକ୍ସରେ, ସେ ମହୁଟାକୁ ଆସିଲେ ତାକୁ ଛୁରୀ ବା ଯେକୌଣସି ଦ୍ୱାରା ତାଙ୍କ ଯୋଉ ସିଲ୍ କରିଥିବେ କେବଳ ସିଲ୍ଟାକୁ ହିଁ କଟାଯିବ। ସିଲ୍ଟାକୁ ଆରାମରେ ଫେଣାରେ କଟା ହବ, ମହୁ ମରା ମେସିନ୍ରେ ତାକୁ ମରା ହବ, ଯେମିତି ଫେଣା ସେମିତି ଥିବ ସେ ଫେଣା, ଫେଣାର କିଛି ନଷ୍ଟ ହବ ନାହିଁ।
1: ମହୁଟି କେମିତି ବାହାରିବ?
0: ମହୁଟି ବାହାରିବ, ମହୁ ଫେଣ ଯୋଉ ଯନ୍ତ୍ର ଅଛି ମରା, ତାକୁ ଏକ୍ସଟ୍ରାଟାଇର ଭର୍ତ୍ତି କଲେ, ତାକୁ ଘୁରେଇଲେ ସେ ମହୁଟା ଛାଟି ହେଇକି ଯୋଉ ସିଲ୍ଟା କରିଥିବେ, ଦୁଇପଟେ ସିଲ୍ କରିଥିବେ, ସେ ସିଲ୍ଟା କଟା ହେଇଗଲା ପରେ ସେ ଯୋଉ ମହୁ ମରା ମେସିନ୍ରେ ରଖାଯିବ, ତାକୁ ଏକ୍ସଟ୍ରାଟାଇର ମାନେ ସେଟା ଏକ୍ସଟ୍ରାଟାଇର ମାନେ ବୁଲେଇବେ, ବୁଲେଇଲେ ଛାଟି ହେଇକି ବାହାରି ଯାଏ, ଫେଣା ଯେମିତି ସେମିତି ରହିବ।
1: ଯାହା ହଉ ସୀତାପା, ଭଉଣୀ ବି ଜଣେ ସଫଳ ମହୁ ଚାଷୀ, ବହୁତ ସୁନ୍ଦର କହିଲେ, ଆଲୋଚନା କଲେ। ଆଉ ଆମର ଅନ୍ୟ ଭଉଣୀ ଭାଇମାନେ ମଧ୍ୟ ସେଇଭଳି ମହୁ ମାଛି ପାଳନ କରନ୍ତୁ, ଯିଏକି ପରିବେଶର ବନ୍ଧୁ, ଆମ ମାନଙ୍କର ବନ୍ଧୁ, ତାହେଲେ ନିଶ୍ଚିତ ଭାବରେ ଭଉଣୀକୁ ବହୁତ ବହୁତ ଧନ୍ୟବାଦ। ହଉ, ଏସବୁ ଆଲୋଚନା ପରେ ସମୟ କହିଲାଣି କାର୍ଯ୍ୟକ୍ରମର ବିଦାୟ ନେବା ପାଇଁ। ତେବେ ମାନେ
2: ହଁ,
1: ଗରମ ତ ହଉଛି, ହବ, ମଝିରେ ମଝିରେ ବର୍ଷା ଉଠେଇ ଦଉଛି, ପବନ ବୋହି ଯାଉଛି, ଏପଟେ କହୁଛନ୍ତି କଣ କାଳ ବୈଶାଖୀ ଆସୁଛି, କାଳ ବୈଶାଖୀ ଆସିବ, ବର୍ଷା ଉଠଉଛି, ସବୁ ସମସ୍ୟା ହଉଛି, ଏଇ ପରିବେଶ ପାଇଁ ହଉଛି, ତେଣେ ଆମକୁ ଯିବାକୁ ପଡିବ, କେତେବେଳେ କଣ ହେଇଯିବ ଠିକ ଠିକଣା ନାହିଁ ନା?
2: ହଁ, ଯାହା କହିଲ ସୀତାପା, ହଉ ଆଜି ସମୟ ହେଇଯାଇଛି, ତାହେଲେ ଉଠିବା ନା କଣ?
1: ଉଠିବା ଉଠିବା। ତେବେ ଆଜିର କୃଷି ହାଲଚାଲ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ଆପଣମାନଙ୍କ ଠାରୁ ମୁଁ ବିଦାୟ ନଉଛି, ସୀତାପା
2: ଆଉ ମୁଁ ମାନ୍ୟପା,
1: ନମସ୍କାର।

ଶ୍ରୋତାବନ୍ଧୁ, ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀର ସଂଜ୍ଞା ବଦଳିବାକୁ ଲାଗିଲା। ନାରୀ ପାଲଟିଲା ଏକ ଅବ୍ୟକ୍ତ କୋହ, ଏକ ଅବ୍ୟକ୍ତ ଅନୁଭୂତି। ନାରୀର ଶରୀର, ନାରୀର ହୃଦୟ ତା ପାଇଁ ବୋଝ ହେବାକୁ ଲାଗିଲା। ସତୀଦାହ ପରି କୁଶ୍ଚିତ କୁସଂସ୍କାର ଭିତରେ କେତେବେଳେ ଯେ ନାରୀ ବଳି ପଡ଼ିବାକୁ ଲାଗିଲା, ସତରେ ଭାରି ବିଦାରକ ଦୃଶ୍ୟ। ସାମାଜିକ ବନ୍ଧନର ଶିକୁଳିରେ ନାରୀକୁ ବାନ୍ଧି ଦିଆଗଲା। କିନ୍ତୁ ଇତିହାସର ପୃଷ୍ଠାରେ ନାରୀର ଭୂମିକା କିଛି କମ୍ ନୁହେଁ। ଇତିହାସ ଯେତେବେଳେ ବି ନାରୀଙ୍କ କଥାକୁ ବଖାଣିଛି, ସେତେବେଳେ ନାରୀର ସାହସ ଆଉ ତ୍ୟାଗର କଥା ଶୁଣି ଏ ସୃଷ୍ଟିକୁ ପ୍ରକମ୍ପିତ କରିଛି। ଇଂରେଜମାନଙ୍କ ସହ ଝାନ୍ସି ରାଣୀଙ୍କ ଯୁଦ୍ଧ ସତେ ଯେମିତି ନାରୀ ଜାତିର ସ୍ୱାଭିମାନର ଯୁଦ୍ଧ ଥିଲା। ଝାନ୍ସି ରାଣୀ ଲକ୍ଷ୍ମୀବାଈଙ୍କ ତେଜସ୍ୱିନୀ, ଓଜସ୍ୱିନୀ ଆଉ ବୀରତମ୍ଭ ଇଂରେଜମାନଙ୍କ ମନରେ ଭୟ ସୃଷ୍ଟି କରିଥିଲା। କଙ୍କଣ ଶୋଭା ପାଉଥିବା ହାତରେ ଖଣ୍ଡାର ଚମକ ବିଜୁଳିର ଭ୍ରମ ସୃଷ୍ଟି କରିଥିଲା। ତେବେ ଶ୍ରୋତାବନ୍ଧୁ, ଆପଣ ଯେବେ ନାରୀ ଶବ୍ଦ ଶୁଣନ୍ତି, ଆପଣଙ୍କ ମନରେ କେଉଁ ଭାବନା ଆସେ? ତେବେ ଆମ କଥାବାର୍ତ୍ତାରେ ଟିକେ ବିରାମ ପକାଇ ଆସନ୍ତୁ ଶୁଣିନେବା ଆମ ଶ୍ରୋତାଙ୍କ ମନପସନ୍ଦ ଗୀତ। ପୁରୀ ଶ୍ରୀକ୍ଷେତ୍ର କଲୋନୀରୁ ଐଶ୍ୱର୍ଯ୍ୟା ବେହେରା ଅନୁରୋଧ କରିଛନ୍ତି ମୋହିତ ଚୌହାନ, ସୁଜେନ ଡିମେନଙ୍କ କଣ୍ଠରେ ଏହି ଗୀତଟି।

ଅନେକ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ତ ଆମେ ଜାଣୁ, କିନ୍ତୁ 2025 ମସିହାରେ ଯେଉଁ ଅପରେସନ୍ ସିନ୍ଦୁରର ଆରମ୍ଭ ହୋଇଥିଲା, ସେହି ଅଭିଯାନରେ ନାରୀ ଶକ୍ତିର ଗୌରବଜନକ ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା। କାରଣ ସେହି ଅଭିଯାନରେ ମୁଖ୍ୟ ଭୂମିକା ନିଭାଇଥିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଏବଂ କର୍ଣ୍ଣେଲ ସୋଫିଆ କୁରେଶୀ।

ତେବେ ଏହି ଦୁଇଜଣ ମହାନ ନାରୀ କେବଳ ଯେ ନାରୀମାନଙ୍କର ମନୋବଳ ବଢ଼ାଇଛନ୍ତି ତା ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ପିଢ଼ିର ମନୋବଳ ବଢ଼ାଇ ତାଙ୍କୁ ପ୍ରେରଣା ଦେଇଛନ୍ତି ଜଣେ ସଚ୍ଚୋଟ ଦେଶପ୍ରେମୀ ହେବାର। ତେବେ ଶ୍ରୋତାବନ୍ଧୁ, ସ୍ନେହ ଓ ସମ୍ମାନର ସହିତ ଆଜି ଆମେ କଥା ହେଲେ ଏ ବିଶ୍ୱର ଅବିଚ୍ଛିନ୍ନ ଅଂଶ, ଶକ୍ତିର ପ୍ରତୀକ ଏବଂ ସମାଜର ଆଧାର ନାରୀ ବିଷୟରେ। ଯୁଗ ପରେ ଯୁଗ, ପିଢ଼ି ପରେ ପିଢ଼ି ଆଜି ନାରୀମାନେ ସେନାରେ, ଶିକ୍ଷା କ୍ଷେତ୍ରରେ ଏବଂ ବୈଜ୍ଞାନିକ ଅନୁଷ୍ଠାନରେ ନିଜ ପାଇଁ ସ୍ଥାନ ସୃଷ୍ଟି କରୁଛନ୍ତି। ନାରୀ ଜଣେ ଜୀବନଦାତ୍ରୀ, ସଂସ୍କାର ଗୁରୁ ଏବଂ ଶକ୍ତିର ଭଣ୍ଡାର। ତେଣୁ ଯିଏ ନାରୀ ଏକ ଅବ୍ୟକ୍ତ ଶବ୍ଦକୁ ବୁଝିପାରିଛନ୍ତି।

ସେ ସଦାସର୍ବଦା ତାଙ୍କୁ ଦେଖିଥାନ୍ତି ଆଦର ଓ ସମ୍ମାନ ଦୃଷ୍ଟିରେ। ତେବେ ସତରେ ଶ୍ରୋତାବନ୍ଧୁ, ପୁରାଣ ସାହିତ୍ୟ ଲୋକକଥାରେ ପଦ୍ମ ପରି ଫୁଟି ଉଠିଛି ନାରୀଟିଏ। ଆଜି ଆମ କାର୍ଯ୍ୟକ୍ରମରେ ଆମେ ଚେଷ୍ଟା କରିଛୁ ସେଇ ନାରୀଙ୍କୁ ସମ୍ମାନ ଜଣାଇବାକୁ। ମା, ଭଉଣୀ, ଧର୍ମପତ୍ନୀ, ଏମିତି ଅନେକ ରୂପ ସେଇ ନାରୀ ଶବ୍ଦର କିଞ୍ଚିତ ଆଲୋଚନା ସମୁଦ୍ରର ସଂକ୍ଷେପରେ, ଯାହା ସତରେ ଅବ୍ୟକ୍ତ। କିନ୍ତୁ ସମାଜରେ ନାରୀ ଓ ପୁରୁଷ ଉଭୟ ପରିପୂରକ। ମୋ କହିବାର ଅର୍ଥ ହେଉଛି, ନାରୀ ଓ ପୁରୁଷ ପୃଥକ ହୋଇଥିଲେ ମଧ୍ୟ ସେମାନେ ପରସ୍ପରଙ୍କ ପାଇଁ ହିଁ କାର୍ଯ୍ୟ କରିଥାନ୍ତି। ସମାଜ ହେଉ, ପରିବାର ହେଉ, ଜୀବନର ଉନ୍ନତି ପାଇଁ ହେଉ, ଦୁହେଁ ଦୁହିଁଙ୍କର ଅବଦାନ ଲୋଡ଼ିଥାନ୍ତି। ସମାଜର ଉନ୍ନତି ପାଇଁ ଦୁହିଁଙ୍କର ସମାନ ଅବଦାନ ଥାଏ। ତେଣୁ ନାରୀ ଓ ପୁରୁଷ ମଧ୍ୟରେ ସମ୍ମାନ ଓ ସହଯୋଗ ରହିଲେ ଗୋଟିଏ ସ୍ଥିର ଆଉ ସୁଖଦ ସମ୍ପର୍କ ଗଢ଼ି ଉଠିଥାଏ। ପ୍ରକୃତି ଏମିତି ଏକ ସନ୍ତୁଳିତ ରଚନା କରିଛି ଯେଉଁଠି ନାରୀ ହେଉଛନ୍ତି ଜୀବନଦାତ୍ରୀ। ସେ ଜନ୍ମ ଦେଇଥାନ୍ତି, ପାଳନ କରନ୍ତି, ଶିକ୍ଷା ଦିଅନ୍ତି, ସାଂସ୍କୃତିକ ମୂଲ୍ୟ ବୁଝାନ୍ତି। ଆଉ ପୁରୁଷ ମଧ୍ୟ ସମାଜ ଓ ପରିବାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅନ୍ତି। ତେଣୁ ଦୁହେଁ ଥିଲେ ହିଁ ଗୋଟିଏ ସୁଖମୟ ଆଉ ଉନ୍ନତ ଜୀବନ ସମ୍ଭବ ହୋଇପାରିବ। ଆଜିର ସମୟରେ ମହିଳାମାନେ ଶିକ୍ଷା, ବ୍ୟବସାୟ, ବୈଜ୍ଞାନିକ ଅନୁସନ୍ଧାନ, ରାଜନୀତି ସମସ୍ତ କ୍ଷେତ୍ରରେ ଅଗ୍ରଗାମୀ ଭାବେ ଅବଦାନ ଦେଉଛନ୍ତି। ପୁରୁଷମାନେ ମଧ୍ୟ ଏହି କାମରେ ସହଯୋଗୀ ଭାବେ ସମର୍ଥନ ଦେଲେ ଗୋଟିଏ ସୁନ୍ଦର ସମାଜ ଗଢ଼ି ଉଠିବ। ମୁଦ୍ରାର ଦୁଇ ପାର୍ଶ୍ୱ ପରି ନାରୀ ଓ ପୁରୁଷ, କେହି କମ୍ ନୁହେଁ, କେହି ଅଧିକ ନୁହେଁ, ଦୁହେଁ ଅଭିନ୍ନ। ଦୁହିଁଙ୍କର ଆବଶ୍ୟକତା ରହିଛି। ଏହି କଥା ବୁଝିପାରିଲେ ହିଁ ଆମ ପରିବାର, ଆମ ସମାଜ ଓ ଆମ ଦେଶ ଅଧିକ ଉନ୍ନତି କରିପାରିବ। ତେବେ ଶ୍ରୋତାବନ୍ଧୁ, ଛୋଟ କାହାଣୀଟିଏ ଭାବୁଛି ଆପଣ ନିଶ୍ଚୟ ପୂର୍ବରୁ ଶୁଣିଥିବେ। ଜଣେ ଦମ୍ପତି ଖୁବ୍ ଖୁସିରେ ଘର ସଂସାର କରି ଚଳୁଥିଲେ। ଦିନେ ଏକ ଖାସ୍ ବ୍ୟଞ୍ଜନ ପାଇଁ ଦମ୍ପତିଙ୍କ ମଧ୍ୟରୁ ତାଙ୍କର ସ୍ୱାମୀ ଏକ ବିଶେଷ ପରିବା ଆଣି ତାଙ୍କ ସ୍ତ୍ରୀଙ୍କୁ ଦେଇଥିଲେ। ତାପରେ ତାଙ୍କ ସ୍ତ୍ରୀ ସେହି ପରିବାକୁ ଧୋଇଥାଇ ଖାସ୍ ବ୍ୟଞ୍ଜନଟି ପ୍ରସ୍ତୁତ କଲେ। କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଗଲା। ଝଗଡ଼ାର କାରଣ କ'ଣ? ସ୍ୱାମୀ କହିଲେ ଯେ ମୁଁ ଯେହେତୁ କଷ୍ଟ କରି ପରିଶ୍ରମ କରି ଏଇ ଖାସ୍ ପରିବାଟି ଆଣିଛି, ତେଣୁ ଏଇ ବିଶେଷ ବ୍ୟଞ୍ଜନଟିକୁ ଅଧିକ ଖାଇବାର ହକଦାର ମୁଁ। ଏପଟେ ସ୍ତ୍ରୀ ଜଣକ ମଧ୍ୟ ଯୁକ୍ତି ବାଢ଼ିଥିଲେ, ଯେହେତୁ ମୁଁ ଏତେ ଗରମରେ ଝାଳ ବୁହାଇ ପରିବାଟିକୁ କାଟି ବେସର ବାଟି ଏତେ ସୁଆଦିଆ ବ୍ୟଞ୍ଜନଟିଏ ତିଆରି କରିଛି, ତେଣୁ ଏଇ ବିଶେଷ ବ୍ୟଞ୍ଜନଟିକୁ ଅଧିକ ଖାଇବାର ହକଦାର ମୁଁ। ଏଇଭଳି ଝଗଡ଼ା ଆଉ ଯୁକ୍ତିତର୍କ କିଛି ସମୟ ଯାଏଁ ଚାଲିଲା। ତାପରେ ଦୁହେଁ ଅଭିମାନ କରି ରହିଲେ, ଯେପର୍ଯ୍ୟନ୍ତ ଜଣେ ହାର ନ ମାନିଛି ସେ ପର୍ଯ୍ୟନ୍ତ ସେଇ ବିଶେଷ ବ୍ୟଞ୍ଜନକୁ କେହି ହାତ ଲଗାଇବେ ନାହିଁ। ପର ମୁହୂର୍ତ୍ତରେ ଦୁହେଁ ଦୁହିଁଙ୍କ ସହ କଥା ନ ହୋଇ ଶୋଇବାକୁ ଚାଲିଗଲେ। ଆଉ ସେଇ ସମୟରେ ବିଲେଇଟିଏ ଆସି ସେ ବିଶେଷ ବ୍ୟଞ୍ଜନର ଖୁବ୍ ମଜା ନେଇ ଚାଲିଗଲା। ତାପରେ କ'ଣ ହେଲା? ଦମ୍ପତି ଜଣଙ୍କ ନିଜ ଭୁଲ ବୁଝିପାରିଲେ। ଯଦି ସେମାନେ ଆପୋଷ ବୁଝାମଣାରେ ହିଁ ସେଇ ବିଶେଷ ବ୍ୟଞ୍ଜନ ତିଆରି କରିବାରେ ଉଭୟଙ୍କର ହିଁ ଅବଦାନ ରହିଛି ବୋଲି ଭାବିଥାନ୍ତେ, ତାହେଲେ ଆଜି ସେମାନେ ତାର ମଜା ନେଇଥାନ୍ତେ, ନା କି ବିଲେଇଟି। ସେଇଭଳି ଶ୍ରୋତାବନ୍ଧୁ, ନାରୀ ପୁରୁଷ ଏହି ଦୁଇ ଶବ୍ଦ ମାନବ ସମାଜର ଦୁଇ ମୁଖ୍ୟ ଅଙ୍ଗ। ତେବେ ଶ୍ରୋତାବନ୍ଧୁ, ଏହି କଥାରେ ଆପଣଙ୍କର ମତ କ'ଣ ରହିବ ନିଶ୍ଚୟ ଜଣାଇବେ। ହେଲେ ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ପରବର୍ତ୍ତୀ ଶ୍ରୋତାଙ୍କ ମନପସନ୍ଦର ଗୀତ।

ସବୁ ଖାଇପାରିବେ। ଏବଂ ଆପଣ ଜାଣିଥିବେ ମାଛମାନେ ମଧ୍ୟ ସେହି ସମୟରେ ଗର୍ଭବତୀ ଥାନ୍ତି। ଆମର ପରମ୍ପରା ହିଁ ଆମକୁ ଜୀବେ ଦୟା ଶିଖାଇଥାଏ, ପରସ୍ପର ଭିତରେ ଭଲ ବୁଝାମଣା ଭାଇଚାରା ରଖିବା ଶିଖାଏ। ଖରାଦିନେ କେବେ ମିଠାପଣା ଖଟାପଣା ଆଉ ମସଲାଦାର ପଣା ମିଳେ, ସଭିଙ୍କ ପସନ୍ଦ ଭିନ୍ନ। ଖରାଦିନେ ଗୋଟିଏ କଥା ସତ ଅନୁଭବ ହୁଏ, ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରିଚାଲ। ହୁଏତ କେହି ଖରା ଗରମରେ ଦୋକାନରେ ବସି ପାନରେ ଚୂନ ଲଗାଉଥିବେ, ସିମେଣ୍ଟ ଗୋଡ଼ି ଗୋଳାଇ ଇଟା ବୋହୁଥିବେ, ଗ୍ୟାରେଜରେ ନହେଲେ ଜଳଖିଆ ଦୋକାନରେ ନିଆଁ ପାଖେ ବସି କାମ କରୁଥିବେ, ଛତାଟିଏ ଟାଣି ଶାଗ ପିଡ଼ା ବିକ୍ରି କରୁଥିବେ, ନହେଲେ ଦହିବରା ଖାଇବା ପାଇଁ ଲାଗିଥିବା ଭିଡ଼କୁ ସମ୍ଭାଳୁଥିବେ। ଏଇ ଖରା କଠିନ ବରଫକୁ ତରଳେଇବାର ତ ଶକ୍ତି ରଖୁଛି, ହେଲେ ଆମ ଜୀବନ ଉପରେ ଦାଉ ସାଧୁଥିବା କଠୋରତାକୁ ନୁହେଁ। ଅଡ଼ୁଆ ସୂତାର ଖିଅ ପରି ଏ ଜୀବନକୁ ସରଳ କେବଳ ଆମେ ହିଁ କରିପାରିବା, ଆମେ ପରିଶ୍ରମୀ। ପରିଶ୍ରମର ମୂଲ୍ୟ ତ ଦିନେ ନା ଦିନେ ମିଳିବ, ତାହେଲେ ଟିକିଏ ନିଜ ଚିନ୍ତାର ବୁଜୁଳାକୁ ମୁଣ୍ଡରୁ ଓହ୍ଲାଇ ଚାଲନ୍ତୁ ନା ବିରତି ନେବା, ହାତରେ ଧରିବା ନିଜର ପ୍ରିୟ ପଣା, ଆଉ ଆସନ୍ତୁ ହଜିଯିବା ସୁନ୍ଦର ଗୀତରେ। ପୁରୀ ଲୋକନାଥ ରୋଡ୍ରୁ ହରପ୍ରିୟା ପଲ୍ଲାଇ ଅନୁରୋଧ କରିଛନ୍ତି ପରିଗାର ଚଳଚ୍ଚିତ୍ରର ଏହି ଗୀତଟି, ଆଇ ଲଭ୍ ୟୁ।

ଆମକୁ ପଠାଇ ଦିଅନ୍ତୁ 9437037892 ଏଇ ନମ୍ବର ମାଧ୍ୟମରେ। ବର୍ତ୍ତମାନ ପାଇଁ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ରୋଜିତା ଦାସ ରହୁଛି। ନମସ୍କାର। ଜୟ ଜଗନ୍ନାଥ।

0: ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ। ସତରେ? ଖାଲି ସେତିକି ନୁହଁ ପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ଆପଣମାନେ ଟ୍ୟୁନ୍ କରିଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM। ସମୟ ସେଇ ଦୟାନିଧିଙ୍କର କରୁଣା ବର୍ଷା କରୁଣା ବାରିଧି ପ୍ରାପ୍ତ କରି ତାଙ୍କୁ ଧନ୍ୟବାଦ ଦେବାର। ଆସନ୍ତୁ, ବନମାଳୀଙ୍କ ରଚନାରୁ ପ୍ରଥମେ ଆମେ ଏଇ ଭକ୍ତିରସଟି ପାନ କରିବା ଗୀତା ପଟ୍ଟନାୟକଙ୍କ କଣ୍ଠରେ, ଏବଂ ଆମର ନିଜର ମନକୁ ଚୈତନ୍ୟକୁ ପବିତ୍ର କରିବା ଏବଂ ସେଇ ଜଗତ ନିୟନ୍ତାଙ୍କୁ ଧନ୍ୟବାଦ ଦେବା।

6:30 ଉଦୟ ଭାରତ, 17:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ ଶୁଣିପାରିବେ, ଶୁଣିବେ କେତେବେଳେ ଜଗନ୍ନାଥ ଭଜନ 10:30। ଶ୍ରୋତବନ୍ଧୁ ଏଥର ଶୁଣନ୍ତୁ ପାଣିପାଗ ସମ୍ପର୍କୀୟ ସୂଚନା। ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ରରୁ ପ୍ରକାଶ ଯେ ଆସନ୍ତା 28 ଏବଂ 29 ମେ ଓଡ଼ିଶାର ଉତ୍ତର ଉପକୂଳ ଅଞ୍ଚଳରେ ପାଗ ଅସ୍ଥିର ରହିବାର ସମ୍ଭାବନା ରହିଛି। ସମୁଦ୍ର ଅଞ୍ଚଳରେ ଘଣ୍ଟା ପ୍ରତି 40-50 କିଲୋମିଟର ପ୍ରତି ଘଣ୍ଟା ପବନ ବହିବାର ସମ୍ଭାବନା ରହିଛି। ଏହା ସହିତ ସମୁଦ୍ର ଅଶାନ୍ତ ରହିପାରେ, ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଗର୍ଭକୁ ଏହି 2 ଦିନ 28 ଓ 29 ମେ ଯିବାକୁ ବାରଣ କରାଯାଇଛି। ପୁରୀ ଏବଂ ତାର ଆଖପାଖ ଅଞ୍ଚଳରେ କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଅଛି। ସେଥିପାଇଁ କେତେକ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଆସନ୍ତା 2-3 ଦିନ ପରେ ସାଧାରଣତଃ ତାପମାତ୍ରା 2-3 ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ମଧ୍ୟ ରହିଅଛି। ଅବଶିଷ୍ଟ ସମୟରେ ପାଗ ଗରମ ଓ ଗୁଳୁଗୁଳିଆ ରହିବାର ସମ୍ଭାବନା ମଧ୍ୟ ରହିଅଛି। ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ 11:12:05। ଆଜିର ସାନ୍ଧ୍ୟ ଅଧିବେଶନକୁ ଆମେ ଏଇଠି ସମାପ୍ତ କରୁଛୁ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆମର ପରବର୍ତ୍ତୀ ଅଧିବେଶନ ଆସନ୍ତାକାଲି 5:55। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।